କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ଭଗବାନ ନାୟକ ବ୍ରହ୍ମାଙ୍କ ରଚନାରୁ ନିଜ କଣ୍ଠରେ ବାଢ଼ିଛନ୍ତି ବନ୍ଦିତା ରାୟ।

କାର୍ଯ୍ୟକ୍ରମରେ ଶେଷ ଭକ୍ତି ଅର୍ଘ୍ୟଟି ନିଜେ କଣ୍ଠରେ ବାଢ଼ିଛନ୍ତି କେଶବ ଚନ୍ଦ୍ର ରାଉତ। ରଚନା କରିଛନ୍ତି ରଘୁନାଥ ରାଉତ।

ଏତେ ସମୟ ଯାଏଁ ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ଘରୋଇ ଚିକିତ୍ସକ ତଥା ସହଯୋଗୀ ଥିଲେ। ଗାନ୍ଧିଜୀଙ୍କ ସହ ସର୍ବଦା ସେ ଯାତ୍ରା କରୁଥିଲେ। ଥରେ ଏହିଭଳି ଏକ ଯାତ୍ରାରେ ମହାତ୍ମା ଗାନ୍ଧୀଙ୍କର ସହ ଡକ୍ଟର ଜୀବରାଜ ବଡ଼ୌଦରାରୁ ଏହ୍ଲାବାଦ ଯାଉଥିଲେ। ଗାନ୍ଧିଜୀଙ୍କ ଯାତ୍ରା ସମ୍ପର୍କରେ ପ୍ରାକ୍ ସୂଚନା ଦିଆଯାଇଥିଲା। ଏହି କାରଣରୁ ଷ୍ଟେସନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସଦସ୍ୟ ତଥା ସାଧାରଣ ଲୋକଙ୍କର ଅସମ୍ଭବ ଭିଡ଼ ଥିଲା। ଗାନ୍ଧିଜୀ ତ ଖାଲି ହାତରେ ଥିଲେ, ହେଲେ ମେହେତାଙ୍କ ହାତରେ ଗୋଟିଏ ବ୍ୟାଗ୍ ଥିଲା। ଷ୍ଟେସନରେ ରେଳଗାଡ଼ି ରହିବାରୁ ଗାନ୍ଧି, ମହାତ୍ମା ଓ ଡକ୍ଟର ଜୀବରାଜ ଓହ୍ଲାଇଥିଲେ। ଡକ୍ଟର ଜୀବରାଜ ଓହ୍ଲାଇବା ମାତ୍ରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ହାତରୁ ବ୍ୟାଗ୍ଟି ନେବାକୁ ଉଦ୍ୟମ କରିଥିଲେ, ହେଲେ ମେହେତା ସେମାନଙ୍କୁ ମନା କରିଦେଇଥିଲେ। ଠିକ୍ ସେହି ସମୟରେ ମେହେତାଙ୍କ ନଜରରେ ପଡ଼ିଥିଲେ ଜଣେ ମହିଳା। ମହିଳା ଜଣକ ଗୋଟିଏ କାଖରେ ପିଲାଟିଏ ଧରିଥିଲେ, ଅନ୍ୟ ହାତରେ ଗୋଟିଏ ଓଜନିଆ ବାକ୍ସ ଥିଲା। ମେହେତା ସାହେବ ଲକ୍ଷ୍ୟ କଲେ ମହିଳା ଜଣକ ବହୁ କଷ୍ଟରେ ଚାଲୁଛନ୍ତି। ହାତରେ ଥିବା ବାକ୍ସଟି ଓଜନିଆ ଥିବା ତାଙ୍କ ଭାବଭଙ୍ଗୀରୁ ଜଣାଯାଉଥିଲା। ଏହି ଦୃଶ୍ୟ ଦେଖିଲା ପରେ ମେହେତା ଭିଡ଼ କାଟି ମହିଳାଙ୍କ ନିକଟକୁ ଯାଇଥିଲେ। କେହି ଜାଣିପାରିଲେନି ଭିଡ଼ ଭିତରେ ସେ କେଉଁଆଡ଼େ ଯାଉଛନ୍ତି। ଖୁବ୍ କମ୍ ସମୟ ଭିତରେ ମେହେତା ମହିଳାଙ୍କ ନିକଟରେ ପହଞ୍ଚି ନମ୍ର ଭାବରେ କହିଥିଲେ, ଭଉଣୀ, ଆପଣ ବହୁତ ତକଲିଫରେ ପଡ଼ିଛନ୍ତି, ଲାଗୁଛି ବାକ୍ସଟି ଓଜନିଆ ଅଛି, ବାକ୍ସଟି ମୋତେ ଦେଇଦିଅନ୍ତୁ, ମୋ ପଛେ ପଛେ ଆସନ୍ତୁ, ମୁଁ ଆପଣଙ୍କୁ ଷ୍ଟେସନ ବାହାରେ ବାକ୍ସଟି ଦେଇ ଆସିବି, ଆପଣ ପିଲାକୁ ଧରି ସ୍ୱଚ୍ଛନ୍ଦରେ ଯାଇପାରିବେ। ଜଣେ ଅପରିଚିତ ବ୍ୟକ୍ତି ବାକ୍ସ ମାଗୁଥିବା ଦେଖି ମହିଳା ଜଣକ ଏହାକୁ ଠିକ୍ ଭାବରେ ଗ୍ରହଣ କରିପାରିନଥିଲେ, ସେ ସଂଶୟରେ ପଡ଼ିଯାଇଥିଲେ। ତେଣୁ କିଛି ନ କହି ବାକ୍ସଟି ତାଙ୍କ ହାତକୁ ବଢ଼ାଇ ଦେବାକୁ କୁଣ୍ଠା ପ୍ରକାଶ କରିଥିଲେ। ତାଙ୍କର ଶଙ୍କା ଦୂର କରିବାକୁ ଯାଇ ମେହେତା କହିଥିଲେ, ଭଉଣୀ, ଭୟ କରିବାର କିଛି ନାହିଁ, ମୁଁ ଚୋର ଡକାୟତ ନୁହଁ ଯେ ତୁମର ବ୍ୟାଗ୍ ନେଇ ପଳାଇଯିବି, ତୁମର ବାକ୍ସ କୁଆଡ଼େ ବି ଯିବ ନାହିଁ। ଏହା ଶୁଣିବା ପରେ ମହିଳା ନିଃସଙ୍କୋଚରେ ଡକ୍ଟର ମେହେତାଙ୍କ ହାତକୁ ଧରିଥିବା ବାକ୍ସଟି ବଢ଼ାଇ ଦେଲେ। ସେତେବେଳକୁ କଂଗ୍ରେସର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସେଠାକୁ ଆସିଯାଇଥିଲେ। ଜଣେ କାର୍ଯ୍ୟକର୍ତ୍ତା ଡାକ୍ତର ମେହେତାଙ୍କର ହାତରୁ ମହିଳାଙ୍କ ବାକ୍ସଟି ନେବାକୁ ଚାହିଁଥିବାରୁ ସେ ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ବାକ୍ସଟି ବହୁତ ହାଲୁକା ଅଛି, କିଛି ବ୍ୟସ୍ତ ହେବାର ନାହିଁ, ବାକ୍ସଟି ଧରିଯିବାରେ ମୋତେ କୌଣସି ଅସୁବିଧା ହେଉନାହିଁ। ହଁ, ଆପଣମାନେ ଯଦି ଚାହୁଁଛନ୍ତି ସେହି ଲୋକଙ୍କୁ ସାହାଯ୍ୟ କରନ୍ତୁ ଯେଉଁମାନେ ଆପଣମାନଙ୍କ ଠାରୁ ସାହାଯ୍ୟ ସହଯୋଗ ଆଶା କରୁଛନ୍ତି। ଅନ୍ୟକୁ ଆବଶ୍ୟକ ସ୍ଥଳେ ସାହାଯ୍ୟ କରିବା ତ ମନୁଷ୍ୟର ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ କର୍ମ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ, ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସପ୍ତଦଶ ବିଧାନସଭାର ସାତ ନମ୍ବର ଅଧିବେଶନ ଆଷ୍ଟ୍ରାନୋମୁଲ ହେବା ଅଧିବେଶନ ସମେତ ଆଠଟା ସରକାରୀ ଆଉ ଗୋଟିଏ ବେସରକାରୀ କାର୍ଯ୍ୟଦିବସକେ ମିଶାଇକରି ମୋଟ ନଅଟା କାର୍ଯ୍ୟଦିବସ ରହିଛି। ଛବିଶ ଆଉ ସତେଇଶ ତାରିଖ ସରକାରୀ ଛୁଟି ଆଉ ଆଇବା ମାସର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଲାଗି ଗୃହ କାର୍ଯ୍ୟ ବନ୍ଦ ରହିବା। ଏବେ ତିନି ତାରିଖ ତକ ଚାଲବାରକେ ଥିବା ଅଧିବେଶନଟି ଛଅଟା ବିଧେୟକ ଉପରେ ଆଲୋଚନା ହେବା। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ କି ଅଲଗା ପ୍ରସଙ୍ଗ ଉପରେ ବିଲ୍ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ରାଜ୍ୟର ପ୍ରାଥମିକ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଆଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ହୋଇଥିବା କମିଟି ତାର ରିପୋର୍ଟ ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶ ଦେଇ ଏହି କମିଟି 2025 ଡିସେମ୍ବର 6 ତାରିଖ ଗଠିତ ହୋଇଥିଲା ଆଉ 2026 ଫେବୃଆରୀ 3 ତାରିଖ ଦିନ ପୁନର୍ଗଠିତ ହୋଇଥିଲା। ଗଲାକାଲି ଏହି କମିଟି ତାର ରିପୋର୍ଟ ଦେଇଛି। କମିଟି ଦେଇଥିବା ସୁପାରିଶମାନଙ୍କ ଉପରେ ଅନୁଧ୍ୟାନ କରାଯାଇକରି ସଠିକ୍ ନିଷ୍ପତ୍ତି ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏବେ 27 29 ତାରିଖ ତକ ସାରା ରାଜ୍ୟ ଅଙ୍ଗନ ଉତ୍ସବ ପାଳନ କରାଯିବା। ଏଥିଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଧ୍ୟକ୍ଷତା ଥି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପ୍ରାରମ୍ଭିକ ଶିଶୁ ଯତ୍ନ ସ୍ୱାସ୍ଥ୍ୟ ଆଉ ସମୁଦାୟ ସହଭାଗିତାକେ ବରକସ କରବାର ଥି ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ଜରୁରୀ ଭୂମିକାକେ ଲୋକଙ୍କ ନଜରକେ ଆନବାର ଲକ୍ଷ୍ୟ ନେଇକରି ଏହି ତିନିଦିନିଆ ଉତ୍ସବର କାର୍ଯ୍ୟକାରିତା ପ୍ରଭାବୀ ତାଲମେଲ ଆଉ ବ୍ୟାପକ ପ୍ରସ୍ତୁତି ଉପରେ ବୈଠକଟି ଜୋର ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବାର ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ବୁଧ ମାସର ଉଜ୍ଜଲ ପଖର ଏକାଦଶୀ ତିଥି ଅବସରରେ ଆଜ ପୁରୀ ଶ୍ରୀମନ୍ଦିର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ପାଳନ କରାଯିବା। ବଛରକ ପଡ଼ୁଥିବା ଚାରିଟା ବଡ଼ ଏକାଦଶୀ ଭିତରୁ ଇଟା ଗୋଟିଏ। ଧାର୍ମିକ ମାନ୍ୟତା ଅନୁସାରେ ଏ ଦିନ ଭଗବାନ ବିଷ୍ଣୁ ଯୋଗ ନିଦ୍ରାଥି ରହିକରି ନିଜର କଡ଼ ଲେଉଟାସନ୍। ଆଜ ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ତିନି ମହାପ୍ରଭୁଙ୍କର ମହାସ୍ନାନ ହୋଇକରି ନୂଆ ବସ୍ତ୍ର ଲାଗି କରାଯିବା। ତାର ଉତ୍ରୁ ପୂଜାପଣ୍ଡା, ପତି ମହାପାତ୍ର ଆଉ ମୁଦିରସ୍ଥ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ମହାପ୍ରଭୁମାନଙ୍କର ଶ୍ରୀଅଙ୍ଗନ ଲାଗି କରିବେ। ଆଜ ପୁରୀ ଶ୍ରୀମନ୍ଦିର ଦୁଇଥର ବଡ଼ସିଂହାର ବେଶ ଆଉ ଭୋଗ କରାଯିବା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ବଛର ଲାଗି ଆଜି ଅଯୋଧ୍ୟା ବାରଣାସୀକେ ତୀର୍ଥଯାତ୍ରା ମୂଲ ହେବା। ଏବେ 27 ତାରିଖ ତକ ହେବାରକେ ଥିବା ତୀର୍ଥଯାତ୍ରାଥି ଭିନ୍ ଭିନ୍ ଜିଲ୍ଲାରୁ ମୋଟ 775 ଜଣ ତୀର୍ଥଯାତ୍ରୀ ଆଉ 25 ଜଣ ସହଯୋଗୀ ଭାଗ ନେବେ। ଆଜି ସମ୍ବଲପୁର ରେଲ ଷ୍ଟେସନରୁ ଏହି ତୀର୍ଥଯାତ୍ରୀମାନେ ତାଙ୍କର ଯାତ୍ରା ମୂଲ କରିବେ। ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାରୁ 52 ଜଣ ବରିଷ୍ଠ ନାଗରିକ ଏଥି ସାମିଲ ହେବା ଲାଗି ସମ୍ବଲପୁର ଆସିକରି ପହଞ୍ଚିଛନ୍। ସେନ୍ତା ବଲାଙ୍ଗୀର ଜିଲ୍ଲାରୁ ଭିଲ 141 ଜଣ ବରିଷ୍ଠ ନାଗରିକ ଗଲାକାଲି ସମ୍ବଲପୁର ଆସିକରି ପହଞ୍ଚିଛନ୍। ପାଣିପାଗ। ଉତ୍ତର ଆଣ୍ଡାମାନ ସାଗରନ ହୋଇଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର ଦିଗ୍କେ ଯାଉଛି। ଆଜି ଗୋଟିଏ ଅବପାତି ବଦଳିପାରେ। ଏତାର ପ୍ରଭାବ ଥି ଏବେ 25 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ସେଡ଼ା ଏବେ 24 ଘଣ୍ଟା ଭିତରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଆଉ ନୟାଗଡ଼ ଜିଲ୍ଲାର ବିଜୁଳି ଘଡ଼ଘଡ଼ି ମାରିକରି ଧୋକାଗଡ଼ି ସହିତ ଅତି ଜବର ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଜନିତ ଜବର ବର୍ଷାକେ ନଜରଠି ରଖିକରି ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା ଥି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ପ୍ରଭାବିତ ହେବାରକେ ଥିବା 11 ଜିଲ୍ଲାର

ଲାପାଲ ବୈଠକଥି ଆଭାସୀ ଜରିଏ ଯୋଗ ଦେଇଥିଲେ। ବୈଠକ ଉତ୍ତରୁ ଗଣମାଧ୍ୟମକେ ସୂଚନା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍, ଏହାଦେ ବାତ୍ୟାର କେନ୍ସି ପ୍ରକାର ସମ୍ଭାବନା ନାଇଁନ। ଲଘୁଚାପର ବଲେ କେତେଟା ଜିଲ୍ଲାନ ଜବର ବର୍ଷା ସମ୍ଭାବନା ଥିବାରୁ ସେମାନଙ୍କର ଉପରେ କଡ଼ା ନଜର ରଖାଯାଇଛି। ସେନ୍ତା ସମ୍ଭାବ୍ୟ ବର୍ଷାର ସଫଳ ମୁକାବିଲା ସମେତି ରାଜ୍ୟ ଲୋକ ନିରବଚ୍ଛିନ୍ନ ଆଉ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାତି ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବର୍ଷା ସମେତି ବିଭାଗ ତରଫରୁ ନିଆଯାଇଥିବା ପ୍ରସ୍ତୁତି, ଜରୁରୀକାଳୀନ ସେବା, ଉଷୋ ଆଉ ଦରକାରୀ ଚିକିତ୍ସା ସାମଗ୍ରୀ ଯୋଗାବାର ଆମ୍ବୁଲାନ୍ସ ବ୍ୟବସ୍ଥା ଆଉ ହସ୍ପିଟାଲମାନଙ୍କର ପ୍ରସ୍ତୁତି ବାବଦ ବିସ୍ତୃତ ସମୀକ୍ଷା କରାଯାଇଛି। ସେନ୍ତା ବର୍ଷାକେ ନଜରଠି ରଖିକରି ବୟଡ଼ ଜଲବନ୍ଦୀ ଆଉ ଭିନ୍ ଭିନ୍ ସମସ୍ୟାର ମୁକାବିଲା ଲାଗି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କୁ ପୂରାପୂରି ପ୍ରସ୍ତୁତ ରହିବା ସହିତ ଆକ୍ତୁରା ପ୍ରସ୍ତୁତି ନେବାରକେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଦିନ 12ଟାରେ ଶୁଣିବେ ସୁଗମ ସଙ୍ଗୀତ ମାସିକ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ ଝରୋଗା ପ୍ରଚାର କରିବେ ଦିନ 12:30। ଚାଷର କଥା ରହିଛି ଦିନ 1:10। କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବେ ଦିନ 1:20। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00 ତୃତୀୟ ଅଧିବେଶନରେ। ଅପରାହ୍ନ 5:30 ଶୁଣିବେ ଯୁବବାଣୀରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ କେନ୍ଦ୍ରା ଗୀତ ଶୁଣିବେ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ରାତ୍ର 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ରାତ୍ର 7:30। ଦେଶବନ୍ଦନା ରାତ୍ର 8:00। ରାତ୍ର 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କେନ୍ ରାତ୍ର 8:30। ସ୍ପଟ୍ଲାଇଟ୍ ରାତ୍ର 9:15। ମନିଟକ୍ ଏଣ୍ଡ ମାରାଥନ୍ ରାତ୍ର 9:30। ଏ ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥା ଚିତ୍ରଗୀତ ଶୁଣିବେ ରାତ୍ର 10:20। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ରାତ୍ର 10:30 ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ପରେ ପରେ ଶୁଣିପାରିବେ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ 8ଟି ସରକାରୀ ଓ 1ଟିଏ ବେସରକାରୀ ଏଭଳି ଭାବେ ମୋଟ 9ଟି କାର୍ଯ୍ୟଦିବସ ରହିଛି। ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରିପୋର୍ଟ ପ୍ରଦାନ କରାଯିବା ପରେ

0: କମିଟିର ସୁପାରିଶଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ଡିସେମ୍ବର 6 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠିତ ହୋଇଥିଲା ଏବଂ ଚଳିତ ବର୍ଷ ଫେବୃଆରୀ 3 ତାରିଖରେ ଏହାର ପୁନର୍ଗଠନ କରାଯାଇଥିଲା। ରାଜ୍ୟରେ ବିଶେଷ କରି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା 11ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ତ୍ୱରିତ କାର୍ଯ୍ୟଦଳଗୁଡ଼ିକୁ ସଜାଗ ରଖିବା, ତଳିଆ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ନିରନ୍ତର ନିରୀକ୍ଷଣ ଓ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ତଳିଆ ଅଞ୍ଚଳରୁ ନିରାପଦ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ସୁଦ୍ଧା ଅବପାତରେ ପରିଣତ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଭୀର ଅବପାତ ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି। 3ଟି ଜିଲ୍ଲାରେ ଯେମିତିକି ଗଞ୍ଜାମ, ଗଜପତି ଏବଂ କୋରାପୁଟରେ ସେଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ତା ସହିତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓ ଜଗତସିଂହପୁର ଜିଲ୍ଲାରେ ଆଜି ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମାଲକାନଗିରି, ପୁରୀ ଏବଂ କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ଆସନ୍ତା 2 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ, ସିନେମା ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପଦ୍ମ ଏକାଦଶୀ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଦିନ ଯୋଗ ନିଦ୍ରାରେ ରହି ନିଜର ପାର୍ଶ୍ୱ ପରିବର୍ତ୍ତନ କରିଥିଲେ। ଭୋଗମଣ୍ଡପ ନୀତି ଶେଷ ହେବା ପରେ ରୀତିନୀତି ଅନୁଯାୟୀ ଠାକୁରଙ୍କ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ଲାଗି କରାଯିବ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗରଠାରେ ଲୁଣିଆ ଗୁଳିକାଣ୍ଡର 84ତମ ଶହୀଦ ଦିବସ ଆଜି ପାଳିତ ହେଉଛି। ସେଠାରେ ପୁଲିସ ପକ୍ଷରୁ ଶହୀଦଙ୍କ ପ୍ରତି ତୋପ ସଲାମି ସହ ବିଭିନ୍ନ ବର୍ଗର ଜନସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗଣ୍ଡାମାନଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗଣ୍ଡାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ। ବିଶ୍ୱରେ ଥିବା 5ଟି ପ୍ରଜାତିର ଗଣ୍ଡାଙ୍କ ସୁରକ୍ଷା ଲାଗି ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। 2010 ମସିହାରେ ଦକ୍ଷିଣ ଆଫ୍ରିକାର ବିଶ୍ୱ ବନ୍ୟଜନ୍ତୁ ଫୋନ୍ ଦ୍ୱାରା ପ୍ରଥମେ ଗଣ୍ଡା ଦିବସ ପାଳନ କରାଯାଇଥିଲା। ଜାପାନଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ଗତକାଲି 4ଟି ପଦକ ମିଳିଛି। ଏଥିରେ ଗୁଳିଚାଳନାରେ 2ଟି ରୌପ୍ୟ ଏବଂ 1ଟି କାଂସ୍ୟ ପଦକ ମିଳିଛି। ଏଥିସହ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ମିକ୍ସଡ୍ ମାର୍ଶାଲ ଆର୍ଟସରେ 1ଟି କାଂସ୍ୟ ପଦକ ମିଳିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଆସନ୍ତୁ ଶୁଣିବା ଡେଙ୍ଗୁ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀପ୍ରସାଦ ମହାନ୍ତି।
3: ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଏହାର କାରକ ଡେଙ୍ଗୁ ଭାଇରସ ଏଡିସ୍ ଜାତୀୟ ମଶା ସାହାଯ୍ୟରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ। ତେବେ ଡେଙ୍ଗୁକୁ ନେଇ ଏତେ ଚର୍ଚ୍ଚା କାହିଁକି? କାରଣ ହେଉଛି ଏହା ଏକ ଦ୍ରୁତ ଗତିରେ ବଢ଼ି ଚାଲିଥିବା ସଂକ୍ରାମକ ରୋଗ। ଗତ 5 ଦଶନ୍ଧି ମଧ୍ୟରେ ଏହାର ପରିମାଣ 30 ଗୁଣ ବଢ଼ିଯାଇଛି। ଆମ ଅଞ୍ଚଳରେ ଡେଙ୍ଗୁ ରୋଗ ସଂକ୍ରମଣ ଜୁନ୍ ଜୁଲାଇରୁ ଆରମ୍ଭ ହୋଇ ଡିସେମ୍ବର ଯାଏଁ

0: ଏହି ସମୟ ମଧ୍ୟରେ ଯଦି ଅଳ୍ପ ଦିନର ଅର୍ଥାତ୍ ସପ୍ତାହକ ମଧ୍ୟରେ ଜ୍ୱର ସହ ଅନ୍ୟ କିଛି ଲକ୍ଷଣ ଦେଖାଯାଏ ତେବେ ଡେଙ୍ଗୁ ବୋଲି ସନ୍ଦେହ କରିବା ଉଚିତ। ଏହିସବୁ ଲକ୍ଷଣଗୁଡ଼ିକ ହେଲା ମୁଣ୍ଡ ବିନ୍ଧିବା, ଆଖି ପଛପଟେ କଷ୍ଟ ହେବା, ଗଣ୍ଠି ଦରଜ ହେବା, ମାଂସପେଶୀରେ କଷ୍ଟ ହେବା, ପେଟ କାଟିବା, ବାନ୍ତି ହେବା କି ଦେହରେ ମିଳିମିଳା ଭଳି ଲାଲ ଲାଲ ଚିହ୍ନ ଦେଖାଯିବା। ଡେଙ୍ଗୁ ରୋଗ ନିଶ୍ଚିତ ହେବା ପାଇଁ ଡାକ୍ତରୀ ପରୀକ୍ଷା କରାଯାଏ। ଯେଉଁ ଅଞ୍ଚଳ ଡେଙ୍ଗୁ ରୋଗ ସଂକ୍ରମଣ ଚାଲିଥାଏ ସେଠି ଏଭଳି ଲକ୍ଷଣ ପ୍ରକାଶ ପାଇଲେ ରକ୍ତ ପରୀକ୍ଷା ରିପୋର୍ଟ ଉପରେ ନିର୍ଭର କରିବା ଅନାବଶ୍ୟକ। ଡେଙ୍ଗୁ ରୋଗ ବୋଲି ଧରି ନିଆଯାଏ, ସେହି ହିସାବରେ ପ୍ରତିଷେଧ କରିବା ଉଚିତ ତଥା ଆବଶ୍ୟକ ସ୍ଥଳେ ଡାକ୍ତରୀ ପରାମର୍ଶ ନେବା ଦରକାର। ଡେଙ୍ଗୁ ରୋଗର ବ୍ୟାପ୍ତି ବହୁତ ଅଧିକ ହେଲେ ଅଧିକାଂଶ ସ୍ଥଳରେ ଘାତକ ହୁଏ ନାହିଁ, ତେଣୁ ଆମେ ଡରିବା ଉଚିତ ନୁହେଁ, ହେଲେ ସତର୍କ ରହିବା ଜରୁରୀ। ଅଳ୍ପ ପ୍ରତିଶତ ହେଲେ ବି ଡେଙ୍ଗୁ ରୋଗ କାହାରି କାହାରି ଜୀବନ ନେଇପାରେ। ଆମେ ଜାଣିବା ଜରୁରୀ ଯେ କାହା କାହା ପାଇଁ ଡେଙ୍ଗୁ ରୋଗ ଜଟିଳ ଅବସ୍ଥାକୁ ଯିବା ସମ୍ଭାବନା ଅଧିକ। ଛୋଟ ଛୁଆ, ବୟସ୍କ ଲୋକ, ମଧୁମେହ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ, ବୃକକ୍ ରୋଗୀ, ଯକୃତ ରୋଗୀ, ହୃତ୍ପିଣ୍ଡ ରୋଗୀ, ଯକ୍ଷ୍ମା କି କର୍କଟ ରୋଗୀ ଆଦି ଜଟିଳ ଅବସ୍ଥାକୁ ଯିବାର ସମ୍ଭାବନା ଅଧିକ। ପୁଣି ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଡେଙ୍ଗୁ ଜନିତ କ୍ଷତିକୁ ବଢ଼ାଇଥାଏ। ମୋଟ ଉପରେ ଯଦି ଜଣେ ଦୀର୍ଘଦିନିଆ ତଥା କ୍ଷୟିଷ୍ଣୁକୁ ଭୋଗୁଥାଏ ଏବଂ ସେଥିପାଇଁ ଔଷଧ ସେବନ କରୁଥାଏ ତେବେ ଡେଙ୍ଗୁ ହେଲେ ତା ପ୍ରତି ବିପଦ ଅଧିକ, ସେମାନେ ସତର୍କ ରହିବା ଜରୁରୀ। ପୁଣି କିଛି ଲକ୍ଷଣ ପ୍ରକାଶ ପାଇଲେ ଡେଙ୍ଗୁ ଜଟିଳ ଅବସ୍ଥାକୁ ଯିବାର ସମ୍ଭାବନା ଥାଏ, ଯାହାକୁ ଡାକ୍ତରୀ ଭାଷାରେ ୱାର୍ଣ୍ଣିଂ ସାଇନ୍ସ ବା ବିପଜ୍ଜନକ ସଂକେତ ବୋଲି କୁହାଯାଏ। ସେଗୁଡ଼ିକ ହେଲା ଅଧିକ ପେଟ କାଟିବା, କ୍ରମାଗତ ଭାବେ ବାନ୍ତି ହେବା, ପରିସ୍ରାର ପରିମାଣ କମିଯିବା, ଧଇଁ ଛଇଁ ଲାଗିବା, ଛାତି ଧଡ଼ପଡ଼ ହେବା, ମୁଣ୍ଡ ବୁଲେଇବା, ଦେହ ହାତ ଥଣ୍ଡା ଲାଗିବା କିମ୍ବା ବାଉଳି ଚାଉଳି ହେବା। ଏହା ସହିତ ଡାକ୍ତରୀ ପରୀକ୍ଷାର ଆଉ କିଛି ଲକ୍ଷଣ ଜଣାପଡ଼େ ଓ ରୋଗୀ କେଉଁ ଅବସ୍ଥାକୁ ଯାଉଛି ଅନୁମାନ କରାଯାଏ। ଡେଙ୍ଗୁ ରୋଗରେ ଜ୍ୱର ଯେତେବେଳେ କମିଯାଏ ରୋଗୀ ଭାବେ ସେ ଭଲ ହୋଇଗଲା, ମାତ୍ର ସେଇଟା ହିଁ ସବୁଠୁ ଜଟିଳ ସମୟ। ଜ୍ୱର ଛାଡ଼ିବା 24-72 ଘଣ୍ଟା ମଧ୍ୟରେ ହିଁ ସବୁଯାକ ବିପଦ ଆସିଥାଏ, ଏହାକୁ ଡାକ୍ତରୀ ଭାଷାରେ କ୍ରିଟିକାଲ ଫେଜ୍ ବା ଜଟିଳ ସମୟ ବୋଲି କୁହାଯାଏ। ଏହି ରୋଗର ପ୍ରତିଷେଧକ ହିଁ ଗୁରୁତ୍ୱପୂର୍ଣ୍ଣ। ଏହି ରୋଗର ବାହକ ଏଡିସ୍ ମଶା ସ୍ୱଚ୍ଛ ଓ ସ୍ଥିର ଜଳରେ ଅଣ୍ଡା ଦିଏ। ଏହି ଯେମିତି ଫ୍ରିଜ୍ କି କୁଲର ପଛପଟେ ଜମିଥିବା ପାଣି, ଫୁଲକୁଣ୍ଡରେ ଜମିଥିବା ପାଣି, ଅବ୍ୟବହୃତ କୁଣ୍ଡରେ ଜମିଥିବା ପାଣି, କଟା ପଇଡ଼ କି ସଢ଼େଇରେ ଜମିଥିବା ପାଣି, ପ୍ଲାଷ୍ଟିକ କପ୍ଲେଟ୍ ଆଦି ଜମିଥିବା ପାଣି କି ଟାୟାରରେ ଜମିଥିବା ପାଣି, ଏହିସବୁ ସ୍ଥାନ ମଶାକୁ ବଢ଼ିବାର ସୁଯୋଗ ଦେଇଥାନ୍ତି। ଏଇଠି ଲକ୍ଷ୍ୟ କରିବା ଉଚିତ ଯେ ଏଥିରୁ ଅଧିକାଂଶ ଆମ ଘର ଭିତରେ କି ଘର ପାଖରେ ହିଁ ଥାଏ, ସେଠାକୁ ସଫେଇ କର୍ମଚାରୀମାନେ ଯିବା ସହଜ ନୁହେଁ କି ସମ୍ଭବ ବି ନୁହେଁ, ତେଣୁ ଆମ ନିଜକୁ ହିଁ ଏସବୁ ସଫା କରିବାକୁ ହେବ। ତେବେ ମଶା ଅଣ୍ଡାରୁ ଲାର୍ଭା ବାହାରିବାକୁ କିଛି ସମୟ ନିଏ। ଆମେ ଯଦି ସପ୍ତାହକରେ ଗୋଟିଏ ଦିନକୁ ଶୁଖିଲା ଦିବସରେ ପାଳନ କରିବା ତଥା ସମସ୍ତେ ମିଶି ପାଣି ଜମିଥିବା ଏଭଳି ସ୍ଥାନ ସବୁକୁ ସଫା କରିଦେବା, ତାହେଲେ ମଶା ଆଉ ବଢ଼ିପାରିବ ନାହିଁ। ଏହି ସମୟରେ ମଶାକୁ ମାରିବା ସବୁଠୁ ଭଲ ସମୟ, କାରଣ ମଶା ବଡ଼ ହୋଇଗଲେ ଏଣେତେଣେ ଉଡ଼ିବ ଓ ତାକୁ ମାରିବା ସମ୍ଭବ ହୁଏ ନାହିଁ। ଏହି ମଶା ବେଶୀ ବାଟ ଉଡ଼ିପାରେ ନାହିଁ, ତେଣୁ ଯେଉଁଠି ଡେଙ୍ଗୁ ରୋଗ ହେଉଛି ଆକ୍ରାନ୍ତ ମଶା ଆଖପାଖ ଅଞ୍ଚଳରେ ଅଛି, ଅନ୍ୟକୁ ବି ବ୍ୟାପିପାରେ। ସମସ୍ତେ ସେହି ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ମଶାଠାରୁ ମୁକ୍ତି କରିବା ଦରକାର। ଏଡିସ୍ ମଶା ଦିନବେଳେ କାମୁଡ଼େ, ତେଣୁ ମଶାରୀ ବ୍ୟବହାର କଲେ ବି ଏହାଠାରୁ ମୁକ୍ତି ମିଳେ ନାହିଁ। ତେବେ ଦେହ ଘୋଡ଼ାଇ ହେବା ଭଳି ପୋଷାକ, ବିଭିନ୍ନ ମଶା ଘୋଡ଼ାଇବା କ୍ରିମ୍ କିମ୍ବା ମଶାବତୀ ବ୍ୟବହାର କରାଯାଇପାରେ। ଡେଙ୍ଗୁ ରୋଗର ପ୍ରତିଷେଧକ ଟୀକା ବାହାରିଛି, ହେଲେ ତାର ବିପଦତା ନେଇ ବିତର୍କ ଚାଲିଛି। ଏଡିସ୍ ମଶା ଦେହରେ ପଟାପଟା ହୋଇ କଳାଧଳା ଦାଗ ରହିଥାଏ ବୋଲି ଏହାକୁ ବାଘୁଆ ମଶା ବୋଲି ମଧ୍ୟ କୁହାଯାଏ। ଏହା ଥରେ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହେଲେ ଏହା ଜୀବନସାରା ଡେଙ୍ଗୁ ଭାଇରସ୍କୁ ବହନ କରିଥାଏ, ପୁଣି ତାଠାରୁ ତ ଅଣ୍ଡା ତଥା ଛୁଆ ପାଖକୁ ଏହି ଜୀବାଣୁ ବାହିଥାଏ। ଏଡିସ୍ ମଶାର ଅଣ୍ଡା ପ୍ରତିକୂଳ ପରିସ୍ଥିତିରେ ବି 420 ଦିନ ପର୍ଯ୍ୟନ୍ତ ଜୀବନ୍ତ ରହେ, ପୁଣି ପାଣି ସଂସ୍ପର୍ଶରେ ଆସିଲେ ଲାର୍ଭାକୁ ଜନ୍ମ ଦିଏ।
1: ଆମର ଶାସ୍ତ୍ରୀ ଶୁଣିଲେ ଡେଙ୍ଗୁ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ପ୍ରଦାନ କରିବେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀଠାରେ ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି 9ଟି କାର୍ଯ୍ୟଦିବସ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 ବର୍ଗରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ

ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ବାସ୍ତରୀତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ଏହି ସମାରୋହ ଅନୁଷ୍ଠିତ ହେଉଛି। 1954 ମସିହାଠାରୁ ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏଥିରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିପାଦିତ ବ୍ୟକ୍ତିବିଶେଷ, ଫିଲ୍ମ ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ମସିହା ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ସମାରୋହରେ ସିନେ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଆର୍ଟିକଲ 370 ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ। ଶ୍ରେଷ୍ଠ ଅଭିନେତା ଭାବେ ବ୍ରାମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚମ୍ପିୟନର ଅଭିନେତା କାର୍ତ୍ତିକ ଆର୍ୟନ ମନୋନୀତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ।

ପ୍ରଦାନ କରାଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ମସିହା ପାଇଁ ଦାଦାସାହେବ ଫାଲକେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ସମାରୋହରେ ସିନେ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଆର୍ଟିକଲ 370 ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ। ଶ୍ରେଷ୍ଠ ଅଭିନେତା ଭାବେ ବ୍ରାମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚମ୍ପିୟନ୍ର ଅଭିନେତା କାର୍ତ୍ତିକ ଆର୍ୟନ ମନୋନୀତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧି ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ଭବିଷ୍ୟତ ପିଢ଼ିକୁ ନିଶାଦ୍ରବ୍ୟ ଆହ୍ୱାନରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ମିଳିମିଶି ଆହ୍ୱାନର ସମାଧାନ ଅଂଶୀଦାର ଭାବେ ଦାୟିତ୍ୱ ନିର୍ବାହ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। 2026-2029 ସମୟସୀମା ମଧ୍ୟରେ ନିଶାଦ୍ରବ୍ୟ ନିରୋଧୀ ପଦକ୍ଷେପଗୁଡ଼ିକ ଉପରେ ସମ୍ମିଳନୀରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନିଶାଦ୍ରବ୍ୟ ନିରୋଧୀ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବା ବିଜ୍ଞାପନଗୁଡ଼ିକର ଶୁଭାରମ୍ଭ କରିବେ। ଲକ୍ଷ୍ନୌ ଡେରାଡୁନ୍ ଜୋନ୍ର ଏନ୍ସିବି ନୂତନ କାର୍ଯ୍ୟାଳୟ ପାଇଁ ଶ୍ରୀ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସର ମୁଖ୍ୟ ଅଂଶଗ୍ରହଣ କରିବେ ବୋଲି ଏନ୍ସିବି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାପ୍ତ ହୋଇଥିବା ବିଭିନ୍ନ ସ୍ମାରକୀ ଏବଂ ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଜାରି ରହିଛି। ଏହାର ଅଷ୍ଟମ ସଂସ୍କରଣରେ ଗୁଜରାଟରୁ ସଂଗୃହୀତ ହୋଇଥିବା ବିଭିନ୍ନ ସ୍ମୃତି ସ୍ମାରକୀକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କଳା ଏବଂ ହସ୍ତଶିଳ୍ପ, ସ୍ଥାପତ୍ୟ, ବସ୍ତ୍ର ଆଦି ପ୍ରଦର୍ଶିତ ହେଉଛି। ଏହି ନିଲାମୀ ପ୍ରକ୍ରିୟା ପିଏମ୍ momentos.gov.in ଅଫିସିଆଲ ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ପରିଚାଳିତ ହେଉଛି। ଗତ 17 ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି। ଭାରତର ବିଭିନ୍ନ କ୍ଷେତ୍ରରୁ ପ୍ରାପ୍ତ ହୋଇଥିବା 1498 ସ୍ମୃତିଫଳକ ଏଥିରେ ସାମିଲ ହୋଇଛି। January 2019 ଆରମ୍ଭ ହୋଇଥିବା ବିଭିନ୍ନ ପର୍ଯ୍ୟାୟରେ ଏହି ନିଲାମ ପ୍ରକ୍ରିୟାରେ ପାଖାପାଖି 50 କୋଟିରୁ ଅଧିକ ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପ ପାଇଁ ସଂଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଶ୍ରୀଅନ୍ନ ଚାଷ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତ ଶତାବ୍ଦୀ ଧରି ଚାଷ କରୁଥିବା ବାଜରା, ଜଅ, ରାଗି ଭଳି ଶ୍ରୀଅନ୍ନକୁ ପରେ ବନ୍ଦ କରି ଦିଆଯାଇଥିଲା। 2014 ପରେ ଶ୍ରୀଅନ୍ନର ଉତ୍ପାଦନକୁ ସରକାର ସମର୍ଥନ ପ୍ରଦାନ କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସ୍କୁଲ ଖାଦ୍ୟରେ ସାମିଲ କରିଥିଲେ। ଏହି ଶସ୍ୟଗୁଡ଼ିକର ରପ୍ତାନୀକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଭାରତର ପ୍ରସ୍ତାବ ଆଧାରରେ ମିଳିତ ଜାତିସଂଘ 2023 ଆନ୍ତର୍ଜାତିକ ବାଜରା ଦିବସ ଭାବେ ପାଳନ କରିଥିଲା। ଖାଦ୍ୟନୀତିରେ ଜଳବାୟୁ ପ୍ରତିରୋଧୀ ପୁଷ୍ଟିସାର ପୁନଃସ୍ଥାପନ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀରେ 9ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026 ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି 5-ଦିନିଆ ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲାଣ୍ଡସ୍ ଏବଂ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜଳ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମସ୍ୟା ସମାଧାନ ତଥା ଗବେଷଣାତ୍ମକ ଫଳାଫଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଏହି ପ୍ରଦର୍ଶନୀ ଏକ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିବ। ଓଡ଼ିଶା ବିଧାନସଭାର 7ମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8 ସରକାରୀ ଏବଂ 1 ବେସରକାରୀ ଏଭଳି ମୋଟ 9 କାର୍ଯ୍ୟଦିବସ ରହିବ। 26 ଓ 27 ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ଗାନ୍ଧି ଜୟନ୍ତୀ ପାଇଁ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା

0: ପରେ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଗଷ୍ଟ ମାସରେ ଦେଶର ପ୍ରମୁଖ କମ୍ପାନୀଗୁଡ଼ିକର ମିଳିତ ସୂଚକାଙ୍କ ଆଇସିଆଇ 4.8% ଅଭିବୃଦ୍ଧି ହାସଲ କରିଛି। ତେବେ ଜୁଲାଇ ମାସର 5% ଅଭିବୃଦ୍ଧି ତୁଳନାରେ ଏହା ସାମାନ୍ୟ କମ୍ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ମଧ୍ୟବର୍ତ୍ତୀକାଳୀନ ଆକଳନ ଅନୁଯାୟୀ ଗତ ମାସରେ 9 ପ୍ରମୁଖ କ୍ଷେତ୍ର ମଧ୍ୟରୁ 5 ସକାରାତ୍ମକ ଅଭିବୃଦ୍ଧି ଘଟିଛି। ସେଥିମଧ୍ୟରେ ସିମେଣ୍ଟ ଉତ୍ପାଦନ 12.5%, ବିଦ୍ୟୁତ୍ 11.6%, ଲୁହାପଥର 5.5%, ଇସ୍ପାତ 3.4% ଏବଂ ବିଶୋଧନାଗାର ଉତ୍ପାଦ କ୍ଷେତ୍ରରେ 2.6% ବୃଦ୍ଧି ଘଟିଛି। ତେବେ ସାର ଉତ୍ପାଦନ 12.4%, ପ୍ରାକୃତିକ ଗ୍ୟାସ 4.9%, କୋଇଲା 3.8% ଏବଂ ଅଶୋଧିତ ତୈଳ ଉତ୍ପାଦନ 3.6% ହ୍ରାସ ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରୋଇ ଶକ୍ତି କ୍ଷେତ୍ର, ଭିତ୍ତିଭୂମି ବିକାଶ, ଜଳର ପୁନଃବ୍ୟବହାର ଏବଂ ବିରଳ ଖଣିଜ ଯୋଗାଣ ଶୃଙ୍ଖଳରେ ଭାରତ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିଛି। ଅନ୍ୟ 4 G20 ରାଷ୍ଟ୍ର ସହ ଭାରତ ଏ କ୍ଷେତ୍ରରେ ସାମିଲ ହୋଇଛି। ଟେକ୍ସାସର ହୋଷ୍ଟନ୍ଠାରେ ହ୍ୱାଇଟ୍ ହାଉସ୍ ଅଧୀନସ୍ଥ ଜାତୀୟ ଶକ୍ତି ନିୟନ୍ତ୍ରଣ ପରିଷଦ ଏବଂ ଶକ୍ତି ଓ ଆଭ୍ୟନ୍ତରୀଣ ବିଭାଗ ଓ ପରିବେଶ ସୁରକ୍ଷା ସଂସ୍ଥା ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି 3-ଦିନିଆ ସମ୍ମିଳନୀରେ ଘରୋଇ କ୍ଷେତ୍ରରେ ବ୍ୟବହୃତ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ର ବିକଳ୍ପ ଉପଯୋଗ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ଶକ୍ତି ଭିତ୍ତିଭୂମି ଆଧାରିତ ପ୍ରକଳ୍ପଗୁଡ଼ିକ ପାଇଁ ଅନୁମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ସମ୍ମିଳନୀରେ ମତ ବିନିମୟ ହୋଇଛି। କୃଷି ଉତ୍ପାଦନ ଓ ସମ୍ପ୍ରଦାୟ କ୍ଷେତ୍ରରେ ଗୁଣବତ୍ତା ଆଧାରିତ ଜଳର ପୁନଃ ବ୍ୟବହାର ପାଇଁ ଅଂଶୀଦାର ରାଷ୍ଟ୍ରଗୁଡ଼ିକ ସ୍ୱେଚ୍ଛାକୃତ ପଦକ୍ଷେପ ଗ୍ରହଣ କରିବା ଉପରେ ସହମତ ହୋଇଛନ୍ତି। ତଥ୍ୟ ଆଦାନ ପ୍ରଦାନ, ନବସୃଜନ, ସୁରକ୍ଷିତ ବିରଳ ଖଣିଜ ଯୋଗାଣ ଶୃଙ୍ଖଳ ଆଦି ବିଭିନ୍ନ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବାକୁ ଅଂଶୀଦାର ରାଷ୍ଟ୍ରଗୁଡ଼ିକ ଏକମତ ହୋଇଥିବା ଜଣାପଡ଼ିଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା T20 କ୍ରିକେଟ୍ ବର୍ଗରେ ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଜାପାନର ନିସିହିନ୍ଠାରେ ଭାରତୀୟ ସମୟ ପୂର୍ବାହ୍ନ 10:30 ଏହି ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ। ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ବାଂଲାଦେଶକୁ 114 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ସେମିଫାଇନାଲ୍ରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିଥିଲା। ଜାପାନର ଆଇଚି ନାଗୱାଠାରେ ଚାଲିଥିବା ବିଭିନ୍ନ ବର୍ଗ ପ୍ରତିଯୋଗିତାରେ ଭାରତ ଗତକାଲି 6 ପଦକ ହାସଲ କରିଛି। ସେଥିମଧ୍ୟରେ 4 ରୌପ୍ୟ ଏବଂ 2 କାଂସ୍ୟ ପଦକ ରହିଛି। ପାଣିପାଗ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ସୁଦ୍ଧା ଅବପାତରେ ପରିଣତ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଭୀର ଅବପାତ ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ରାଷ୍ଟ୍ରପତି ଆଜି ପ୍ରଦାନ କରିବେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀଠାରେ 9ମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। ଓଡ଼ିଶା ବିଧାନସଭାର 7ମ ଅଧିବେଶନ ଆଜିଠାରୁ ଆରମ୍ଭ। ଆସନ୍ତା 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି 9 କାର୍ଯ୍ୟ ଦିବସ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା T20 ବର୍ଗରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:25। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚନାର ବିଷୟ ନୂଆଖାଇ ପର୍ବର ମହନୀୟତା। ଏ ବିଷୟରେ ଆଲୋଚନା କରିଛନ୍ତି ଅଶୋକ କୁମାର ପାତ୍ର।

ପୃଥିବୀର ସକଳ ମନୁଷ୍ୟ ଗୋଟିଏ ଜାତି। ମଣିଷ ସୃଷ୍ଟି ହେବା ଦିନଠାରୁ ସଂସ୍କୃତି ଗଢ଼ିବାରେ ଲାଗିଛି। ସାମାଜିକ ସମ୍ପର୍କରେ ବିକାଶରେ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଥିବାର ମନେ ହୁଏ। ବିଶ୍ୱର ଆଦିମ କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇ। ଓଡ଼ିଶାର ପଶ୍ଚିମାଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ତଥା ଛତିଶଗଡ଼ ଓ ଝାଡ଼ଖଣ୍ଡ ପ୍ରଦେଶର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି ପର୍ବ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ୍ ଶ୍ରୀ ଗଣେଶ ଚତୁର୍ଥୀର ପରବର୍ତ୍ତୀ ଦିବସରେ।

ମହାସମାରୋହରେ ପାଳନ କରାଯାଇଥାଏ। ନୂଆଖାଇ ଯଦିଓ ସାରା ଓଡ଼ିଶାରେ ପାଳିତ ହେଉଛି, ତଥାପି ଏହା ପଶ୍ଚିମାଞ୍ଚଳର ଏକ ମୁଖ୍ୟ ଗଣପର୍ବ। ନୂତନ ଭାବେ ଉତ୍ପାଦିତ ଶସ୍ୟକୁ ଦେବଦେବୀଙ୍କୁ ସମର୍ପଣ କରାଯିବା ପରେ ଶ୍ରଦ୍ଧାର ସହ ସ୍ୱୟଂ ଭକ୍ଷଣ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ କରି ଅମଳ ହୋଇଥିବା ଧାନରୁ ଅର୍ଣ୍ଣ ଓ ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରି ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରନ୍ତି। ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ଏହି ନୂଆଖାଇ ପର୍ବ ବଡ଼ ଜାକଜକମରେ ପାଳନ ହୁଏ। ପଶ୍ଚିମ ଓଡ଼ିଶାର ଲୋକ ଯିଏ ଯେଉଁଠି ଥିଲେ ଏହି ପର୍ବକୁ ମିଳିମିଶି ପାଳନ କରିବା ପାଇଁ ନିଜ ନିଜ ପରିବାରଜନଙ୍କ ପାଖକୁ ଘରକୁ ସେମାନେ ଚାଲି ଆସନ୍ତି। ଓଡ଼ିଶାରେ ତଥା ପଶ୍ଚିମାଞ୍ଚଳରେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳରେ ନିଜ ନିଜ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା ତିଥି ଅନୁସାରେ ବିଭିନ୍ନ ତାରିଖରେ ନବାନ୍ନ ଭକ୍ଷଣ କରୁଥିଲେ। ପ୍ରଥମ ଥର ପାଇଁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଗୋଟିଏ ତିଥି ଓ ଗୋଟିଏ ଦିନ ସମଗ୍ର ଓଡ଼ିଶାରେ ଏହି ଗଣପର୍ବକୁ ପାଳନ କରିବାକୁ ସ୍ଥିରୀକୃତ କରାଗଲା ଏବଂ ସର୍ବସମ୍ମତିକ୍ରମେ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ପାଇଁ ନିର୍ଦ୍ଧାରିତ ପରେ ଓଡ଼ିଶା ସରକାର ଏହି ଦିବସକୁ ଛୁଟି ଘୋଷଣା କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳରେ ଏହି ତିଥିରେ ନବାନ୍ନ ଭକ୍ଷଣ କରନ୍ତି, କିନ୍ତୁ ଭବାନୀପାଟଣା ସହର, ଥୁଆମୁଲ ରାମପୁର, ମଦନପୁର ରାମପୁରଠାରେ ଗ୍ରାମ୍ୟ ଇଷ୍ଟଦେବୀ ମା ମାଣିକେଶ୍ୱରୀ ଦଶମୀ ତିଥିରେ ନବାନ୍ନ ଭୋଗ ଲାଗେ। ଏଣୁ ଏହି ଅଞ୍ଚଳବାସୀ ଦିନରେ ନବାନ୍ନ ଭକ୍ଷଣ କରିଥାନ୍ତି। ନୂଆକରି ହୋଇଥିବା ଅର୍ଣ୍ଣକୁ ପ୍ରଥମେ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଲାଗି କରୁଥିବାରୁ ଏହି ପର୍ବର ନାଁ ନୂଆଖାଇ। ନୂଆଖାଇ ପର୍ବର ଅନ୍ୟ ଦୃଷ୍ଟିକୋଣ ହେଉଛି ତା'ର ଖାଦ୍ୟ ମୂଲ୍ୟବୋଧ। ଶାସ୍ତ୍ରୋକ୍ତ ମତ ଅନୁସାରେ ଅର୍ଣ୍ଣମ ବ୍ରହ୍ମେତି ବୀଜ୍ୟନାଥ, ଈଶ୍ୱରଙ୍କୁ ପ୍ରଥମେ ସମର୍ପଣ କରି ପରେ ନୂତନ ଅର୍ଣ୍ଣ ସେବନ କରିବାର ନିର୍ଦ୍ଦେଶ ସୃଷ୍ଟିକର୍ତ୍ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ନିଦର୍ଶନ। ଅଧାତୁରୁ ନ ପ୍ରତ୍ୟୟ ହେଲେ ଅର୍ଣ୍ଣ ଶଙ୍କ ସୃଷ୍ଟି ହୁଏ। ଅନ୍ଧାତୁରୁ ଅର୍ଥ ହେଲା ଖାଇବା, ଅର୍ଥାତ୍ ଯାହା ଖୁଆଯାଏ ବା ଭକ୍ଷଣ କରାଯାଏ ତାହାର ନାମ ଅର୍ଣ୍ଣ। ପଶ୍ଚିମ ଓଡ଼ିଶାର ପ୍ରଚୁର ଧାନ ଚାଷ ହୁଏ। ଏହି ଧାନରୁ ଚାଉଳ ଏବଂ ଚାଉଳରୁ ଭାତ ବା ଅର୍ଣ୍ଣ ପ୍ରସ୍ତୁତ କରାଯାଏ। ଯେତେବେଳେ କୃଷକ ପ୍ରଥମ ଫସଲ ଉତ୍ପନ୍ନ କରେ, ସେ ପ୍ରଥମେ ଅର୍ଣ୍ଣକୁ ଦେବାଦେବୀଙ୍କ ପାଖରେ ସମର୍ପଣ କରେ ଏବଂ ପରେ ସେ ନିଜେ ତାକୁ ଗ୍ରହଣ କରେ। ଏହାକୁ ନୂଆଖାଇ କୁହାଯାଏ। ପଶ୍ଚିମ ଓଡ଼ିଶାର ଘରେ ଘରେ ଏହି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳେ। ଅର୍ଣ୍ଣକୁ ଆଧାର କରି ଯେଉଁ ପର୍ବର ପରିକଳ୍ପନା କରାଯାଇଛି ତାହାକୁ ନିଶ୍ଚିତ ଭାବରେ ଏକ ମହାନ ପର୍ବ ବୋଲି କୁହାଯାଇପାରେ। ସ୍ୱଭାବ କବି ଗଙ୍ଗାଧର ମେହେର ଅର୍ଣ୍ଣର ପ୍ରାଧାନ୍ୟ ଓ ମହତ୍ତ୍ୱ ଦର୍ଶାଇବାକୁ ଯାଇ ଅର୍ଣ୍ଣର ମହିମା କବିତାରେ ଲେଖିଛନ୍ତି। ଅର୍ଣ୍ଣ ଘେନି ରହିଛି ଅଖିଳ ସଂସାର, ଅର୍ଣ୍ଣ ବିନା ଜଗତେ ଉଠେ ହାହାକାର। ଅର୍ଣ୍ଣ ଘେନି ଜ୍ଞାନ ଯେ ଅର୍ଣ୍ଣ ଘେନି ଧ୍ୟାନ, ଅର୍ଣ୍ଣ ଘେନି ମହତ୍ତ୍ୱ, ଅର୍ଣ୍ଣ ଘେନି ମାନ। ଏବଂ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କର ଭାଗବତ ଗ୍ରନ୍ଥରେ ସେ ବି ଲେଖିଛନ୍ତି, ଅର୍ଣ୍ଣ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି। ସଭ୍ୟତାର ମୂଳ ଉତ୍ସ ହେଉଛି କୃଷି। ଆମ ରାଜ୍ୟର ଶତକଡ଼ା 73 ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ବଢ଼ି, ମରୁଡ଼ି, ବାତ୍ୟା ଓ କରକାପାତ ପରି ପ୍ରାକୃତିକ ଦୁର୍ବିପାକ କୃଷକର ବିକାଶରେ ଅନ୍ତରାୟ ହେଉଥିବା ସତ୍ତ୍ୱେ ଅର୍ଣ୍ଣ ପ୍ରାପ୍ତି ଲକ୍ଷ୍ୟରେ କୃଷକ ପାରମ୍ପରିକ କୃଷିକର୍ମରେ ନିୟୋଜିତ। ନୂତନ ଧାନ ଫସଲ ଈଶ୍ୱରଙ୍କ ସମର୍ପଣ କରିବା ଅବସରରେ ଜନମାନସରେ ପ୍ରକାଶ ପାଉଥିବା ଆନନ୍ଦ ଉଲ୍ଲାସର ରୂପାନ୍ତର ନୂଆଖାଇ ପର୍ବ। ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟ ଉତ୍ପନ୍ନ ହେଉଛି। ଉତ୍କଳ ପ୍ରଦେଶରେ ସର୍ବଦା ଏକ ପ୍ରଥା ଦେଖାଯାଏ, ପ୍ରଥମ କରି ହୋଇଥିବା ଖାଦ୍ୟ ପଦାର୍ଥ ପ୍ରଥମେ ଭଗବାନଙ୍କୁ, ତାପରେ ଗୋମାତାକୁ ଦେବା ପରେ ତାପରେ ମଣିଷ ଭକ୍ଷଣ କରେ। ଯେଉଁ ଋତୁରେ ଯେଉଁ ଖାଦ୍ୟ ସାର ଅଭାବ ପଡ଼େ, ସେହି ଋତୁରେ ସେହି ଖାଦ୍ୟ ସାର ଥିବା ଖାଦ୍ୟ ଶସ୍ୟ ଫଳ ଫୁଲୁରି ପୃଥିବୀ ପୃଷ୍ଠରେ ଉତ୍ପନ୍ନ ହୁଏ। ପୁନଶ୍ଚ ପ୍ରଥମ କରି ହୋଇଥିବା ଖାଦ୍ୟ ଶସ୍ୟ ଫୁଲ ଫଳରେ ଏହିସବୁ ପଦାର୍ଥ ଅଧିକ ପରିମାଣରେ ଥାଏ। ସେହି ହେତୁରୁ ଔଷଧ ଜାତ ଦ୍ରବ୍ୟ ପ୍ରସ୍ତୁତ ପାଇଁ ବୃକ୍ଷରୁ ପ୍ରଥମେ ଉତ୍ପନ୍ନ ଫୁଲ ଫଳ ପତ୍ର ଇତ୍ୟାଦିକୁ ବ୍ୟବହାର କରାଯାଏ। ଅତଏବ ଯେତେଦୂର ଅନୁମେୟ, ଏହି ତଥ୍ୟକୁ ଆଖି ଆଗରେ ରଖି ଆଧ୍ୟାତ୍ମିକ ଚିନ୍ତନ ମଧ୍ୟରେ ନୂଆଖାଇ ପର୍ବର ସୃଷ୍ଟି, ଯାହାଦ୍ୱାରା ମଣିଷ ଠିକ୍ ପୌଷ୍ଟିକ ମୂଲ୍ୟବୋଧ ପାଇ ସୁସ୍ଥ ରହିବ। ସମଗ୍ର ପଶ୍ଚିମ ଓଡ଼ିଶାର ଲୋକମାନେ ନୂଆଖାଇ ପର୍ବକୁ ମନଭରି ଉପଭୋଗ କରିଥାନ୍ତି। ଏହି ପର୍ବର ପ୍ରାୟତଃ 15 ଦିନ ପୂର୍ବରୁ
ଘରେ ସମସ୍ତଙ୍କର ପ୍ରସ୍ତୁତି ଆରମ୍ଭ ହୋଇଥାଏ।

ବର୍ଷକୁ ଥରେ ଏହି ପର୍ବ ହେଉଥିବାରୁ ସ୍ତ୍ରୀ ଲୋକମାନେ ଘରକୁ ସଫା ସୁତୁରା କରିବା ଆରମ୍ଭ କରନ୍ତି। ମାଟି ଘର ହୋଇଥିଲେ ମାଟି ଗୋବରରେ ଘରକୁ ଲିପାଯାଏ। ସିମେଣ୍ଟ ଘର ହୋଇଥିଲେ ଘରକୁ ପାଣିରେ ଧୋଇ କାନ୍ଥମାନଙ୍କରେ ରଙ୍ଗ ବି ଲଗାଯାଏ। ନୂଆଖାଇର ପୂର୍ବଦିନ ପ୍ରାୟତଃ ସମସ୍ତେ ଯିଏ ଯେତେ ଦୂର ଥିଲେ ମଧ୍ୟ ଯୌଥ ପରିବାର ସମସ୍ତେ ପୂର୍ବଦିନ ଏକାଠି ହୋଇଯାଆନ୍ତି। ନୂଆଖାଇ ଦିନ ବଡ଼ି ଭୋରରୁ ଘର ସ୍ତ୍ରୀ ଲୋକମାନେ ଗାଁ ପୋଖରୀ କିମ୍ବା ନଦୀକୁ ଗାଧୋଇବାକୁ ଯାଇ ଘରେ ଫେରି ସାତ୍ୱିକ ଅର୍ଣ୍ଣ ରାନ୍ଧିବା ଆରମ୍ଭ କରନ୍ତି। ରନ୍ଧାବଢ଼ା ସମୟରେ ଘରର ଲୋକ ବ୍ୟତୀତ ଅନ୍ୟ କାହାରି ସହିତ କଥାବାର୍ତ୍ତା ହେବା ଉଚିତ ନୁହେଁ। ସମ୍ପୂର୍ଣ୍ଣ ମୌନ ବ୍ରତ ଧାରଣ କରିବା ବିଧେୟ, କାରଣ ଏହି ମୌନତାକୁ ପର୍ବପର୍ବାଣୀର ନିଷ୍ଠା ଓ ପବିତ୍ରତା ବୋଲି ଧରାଯାଏ। ଘରର ଜ୍ୟେଷ୍ଠ ନୂଆ ଧାନକୁ କୁଟି ଗୁଡ଼ ସହିତ ମିଶାଇ ନୂଆ ଅର୍ଣ୍ଣର ଲଡ଼ୁ ତିଆରି କରନ୍ତି। ଏହି ନୂଆ ଚାଉଳର କ୍ଷୀରି ତିଆରିରେ ମଧ୍ୟ ପକାଯାଇଥାଏ। ରନ୍ଧାବଢ଼ା ସରିଲା ପରେ ଘରର ମୁଖିଆ ଗାଧୋଇ ଆସି ପୂଜା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ନୂଆ ବସ୍ତ୍ର ପରିଧାନ କରି ସେ କ୍ଷେତକୁ ଯାଆନ୍ତି ପୂଜା କରିବା ପାଇଁ। ମନଭରି ଗୋରସ ଢାଳି ସେହି କ୍ଷେତକୁ ପୂଜା କରନ୍ତି, କାରଣ ସେହି କ୍ଷେତ ହିଁ ତାଙ୍କୁ ଅମୃତପମ ଶସ୍ୟ ପ୍ରାଣମୟ ଅର୍ଣ୍ଣ ଦାନ କରିଥାଏ। କ୍ଷେତ ପୂଜା ପରେ ପରେ ଘରର ମୁଖ୍ୟ ଆସି ଘରେ ତୁଳସୀ ଚଉରାରେ ପୂଜା କରନ୍ତି। ତାପରେ ଘରର ପୂଜାରେ ଘରର ଇଷ୍ଟଦେବୀମାନଙ୍କୁ ପୂର୍ବପୁରୁଷମାନଙ୍କୁ ପୂଜା କରାଯାଏ ଏବଂ ଘରର ସୁଖ ଓ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ଗ୍ରାମ୍ୟ ଦେବୀଙ୍କୁ ପୂଜା କରି ଗ୍ରାମର ତଥା ରାଜ୍ୟର ମଙ୍ଗଳ କାମନା କରାଯାଏ। ନୂଆ ଅର୍ଣ୍ଣ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ ବୋଲି କେତେକ କହନ୍ତି। କେତେକ ଭିନ୍ନ ମତ ପୋଷଣ କରନ୍ତି ଯେ ନୂଆ ଅର୍ଣ୍ଣ ଘରର ପୂର୍ବପୁରୁଷମାନଙ୍କୁ ଅର୍ପଣ କରାଯାଏ, କିନ୍ତୁ ସମ୍ବଲପୁର ଗେଜେଟିୟରରେ ଉଲ୍ଲେଖ ଅଛି ଯେ ନୂଆଖାଇ ଦିନ ନୂଆ ଅର୍ଣ୍ଣ ପ୍ରଥମେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଲକ୍ଷ୍ମୀ ହେଉଛନ୍ତି ଅର୍ଣ୍ଣର ଦେବୀ ଏବଂ ଅର୍ଣ୍ଣର ପ୍ରଥମ ସମର୍ପଣ ପାଇଁ ସେ ଯୋଗ୍ୟା। ପୂଜା ସମୟରେ ଅର୍ପଣ କରାଯାଉଥିବା ନବାର୍ଣ୍ଣ ଭୋଗକୁ ସ୍ୱାଭାବିକ ଭାବେ ନୈବେଦ୍ୟ କୁହାଯାଏ। ଦେବାଦେବୀଙ୍କୁ ଅର୍ପଣ ସମୟରେ ଏହି ଭୋଗ ବା ଭୋଗ ସମାପ୍ତ ହେଲା ପରେ ଏହା ପ୍ରସାଦ ପଦବାଚ୍ୟ ହୋଇଥାଏ। ନୂଆଖାଇ ପର୍ବର ଆଉ ଏକ ସର୍ବଶ୍ରେଷ୍ଠ ମହନୀୟତା ହେଉଛି ପୂଜା ଅର୍ଚ୍ଚନା ସରିବା ପରେ ଘରର ମୁଖିଆ ଘରର ସମସ୍ତଙ୍କୁ ଏକାଠି ବସାଇ ନୂଆ ଅର୍ଣ୍ଣ ପ୍ରସାଦ ବଣ୍ଟନ କରନ୍ତି। ପ୍ରସାଦ ସେବନ, ନୂଆ ଅର୍ଣ୍ଣ ଗ୍ରହଣ, ଭୋଜନ ସମାପ୍ତି ପରେ ପରେ ଘରର କନିଷ୍ଠମାନେ ଘରର ଜ୍ୟେଷ୍ଠମାନଙ୍କୁ ମୁଣ୍ଡିଆ ମାରନ୍ତି। ଘରର ଜ୍ୟେଷ୍ଠ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ଘରର ସମସ୍ତେ ଏକାଠି ବସି ଶୁଦ୍ଧ ସୁସ୍ୱାଦୁ ଖାଦ୍ୟ ମିଳିତ ଭାବେ ଖାଦ୍ୟ ଗ୍ରହଣ କରିବା ଏହି ପର୍ବର ଏକ ମୁଖ୍ୟ ବିଶେଷତ୍ୱ ଓ ମହନୀୟତା ଅଟେ। ମିଳିତ ଭୋଜନ ସରିଲା ପରେ ପୁରୁଷମାନେ ଘର ବାହାରେ ପଡ଼ିଆରେ କବାଡ଼ି ଖେଳ, ତାସ୍ ଖେଳ, ଲୁଡ଼ୁ ଖେଳ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଫୁଟବଲ ଖେଳଠୁ ଆରମ୍ଭ କରି ପଡ଼ିଆରେ ସମସ୍ତ ପ୍ରକାର ଖେଳରେ ମାତନ୍ତି। ଠିକ୍ ସେପରି ମହିଳାମାନେ ମଧ୍ୟ ବିଭିନ୍ନ ପ୍ରକାର ଖେଳରେ ସମୟ ଅତିବାହିତ କରି ସନ୍ଧ୍ୟାରେ ସମସ୍ତେ ନାଚ ଗୀତ ଆମୋଦ ପ୍ରମୋଦ ମନୋରଞ୍ଜନରେ ମାତନ୍ତି। ଦିନ ଗ୍ରାମର ବିଭିନ୍ନ ପ୍ରକାର ଲୋକଗୀତ, ଲୋକବାଦ୍ୟ, ନୃତ୍ୟ କଳାକାରମାନେ ଯଥା ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଡାଲଖାଇ ନୃତ୍ୟ ଇତ୍ୟାଦି ପରିବେଷଣ କରି କଳାକାରମାନେ ନିଜ ନିଜର ସହିତ ସମସ୍ତ ଜନସାଧାରଣଙ୍କ ମନୋରଞ୍ଜନ ଅନ୍ୟମାନଙ୍କର ମଧ୍ୟ ମନୋରଞ୍ଜନ କରିଥାନ୍ତି। ଭକ୍ତି ଭାବନା ସହିତ ନିଜ ନିଜ ଇଷ୍ଟ ଦେବୀକୁ ତଥା ସୃଷ୍ଟିକର୍ତ୍ତାଙ୍କୁ ଆରାଧନା ମାଧ୍ୟମରେ ନିଜ ତଥା ଜଗତର କଲ୍ୟାଣ ପାଇଁ କୀର୍ତ୍ତନ, ପଦସେବନ, ବନ୍ଦନା ଦ୍ୱାରା ପ୍ରାର୍ଥନା କରାଯାଏ। ସମ୍ବଲପୁରଠାରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ, ସୋନପୁର ବା ସୁବର୍ଣ୍ଣପୁରଠାରେ ସୁରେଶ୍ୱରୀ, ପାଟଣାଗଡ଼ରେ ପାଟଣେଶ୍ୱରୀ, ଭବାନୀପାଟଣାଠାରେ ମା ମାଣିକେଶ୍ୱରୀ ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ଭକ୍ତିର ନିଦର୍ଶନ ସ୍ୱରୂପ ନୂତନ ଶସ୍ୟର ଅର୍ଣ୍ଣ ସମର୍ପଣ କରାଯିବା ପରେ ଲୋକେ ପରିବାର ବର୍ଗଙ୍କ ସହିତ ମିଳିତ ଭାବେ ପ୍ରସାଦ ସେବନ, ପରସ୍ପର ପରସ୍ପରକୁ ସମ୍ମାନ ସଦିଚ୍ଛା ଜ୍ଞାପନ କରିବା ହିଁ ପରିଚୟ କରାଏ ସମଗ୍ର ବସୁଧା ଏକ ପରିବାର। ଏହି ମନ୍ତ୍ର ପରିପ୍ରକାଶ ବସୁଧୈବ କୁଟୁମ୍ବକମ୍, ସାମାଜିକ ଐକ୍ୟ ଓ ଶାନ୍ତି ତଥା ସର୍ବୋପରି ବିଶ୍ୱ ମାନବବାଦର ସତ୍ତ୍ୱର ଦିଗରେ ଏହି ପର୍ବର ମହାନ ଭୂମିକା ରହିଛି। ବହୁ ବିଧି ବିଧାନ ମଧ୍ୟରେ ପାଳିତ ଏହି ପର୍ବ ଅନ୍ୟ ପର୍ବପର୍ବାଣୀ ତୁଳନାରେ ଅତ୍ୟନ୍ତ ନିଆରା। ସୁଖ ଓ ଦୁଃଖକୁ ସମାନ ମଣି ପ୍ରତ୍ୟେକ ବର୍ଗର ଲୋକ ଏହି ଦିବସରେ ନୂଆଖାଇ ପର୍ବକୁ ପାଳନକୁ ନିଜର କର୍ତ୍ତବ୍ୟ ମନେ କରିଥାନ୍ତି ଏବଂ ଯାବତୀୟ ଭେଦ ଭାବ ଭୁଲି ସାମିଲ ହୁଅନ୍ତି। ସୁଖ ସ୍ୱପ୍ନରେ ବିଭୋର ହୁଅନ୍ତି, ସାତ୍ୱିକ ଆନନ୍ଦରେ ଭାଙ୍ଗି ଦିଅନ୍ତି ଶତ୍ରୁତାର ପାଚେରୀ ଏବଂ ସ୍ୱାଗତ କରନ୍ତି ସମୃଦ୍ଧ ଭବିଷ୍ୟତକୁ। ନିଷ୍ଠା ଓ ପବିତ୍ରତାରେ ପାଳିତ

0: ତ ଏହି ପର୍ବର ଉତ୍ସାହ ଓ ଉଦ୍ଦୀପନା ଏକ ଆଦର୍ଶ ସମାଜ ପ୍ରତିଷ୍ଠା କରିବାରେ ଅତି ଆବଶ୍ୟକ। ବର୍ଷ ପରେ ବର୍ଷ ପାଳିତ ଏହି ପର୍ବର ଅନ୍ତ ଘଟେ ନାହିଁ, ବରଂ ପରବର୍ତ୍ତୀ ବର୍ଷକୁ ଉତ୍ସୁକତାର ସହିତ ଚାହିଁ ରହିଥାଏ ଏବଂ ପ୍ରତିବର୍ଷ ନୂତନ ଆଗ୍ରହ ନୂତନ ଯୋଜନା ସହିତ ପାଳନ କରିଥାଏ ନୂଆଖାଇ। ପଶ୍ଚିମ ଓଡ଼ିଶାର ନୂଆଖାଇ ଏକ ଗଣପର୍ବ, ଏହାର ମହନୀୟତା ବ୍ୟାପକ ଏବଂ ବିଶାଳ। ଏଣୁ ଜୀବନର ଚଳାପଥରେ ନୂଆଖାଇ ପଶ୍ଚିମ ଓଡ଼ିଶାର ସମୃଦ୍ଧି ଆଣୁ, ଏହା ହିଁ ସମସ୍ତଙ୍କର କାମନା। ନମସ୍କାର।
1: ନୂଆଖାଇ ପର୍ବର ମହନୀୟତା ଶୀର୍ଷକ ଉପରେ ଶୁଣିଲେ ଓଡ଼ିଆରେ ଆଲୋଚନା। ଆଲୋଚନା କରିଥିଲେ ଅଶୋକ କୁମାର ପାତ୍ର, ଆକାଶବାଣୀ ଭବାନୀପାଟଣା।

ଶ୍ରୋତାବନ୍ଧୁ, କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାହାଯ୍ୟ ମୋତେ ସାହାଯ୍ୟ କରନ୍ତୁ।

0: ପାର୍ବା। ତ ଆପଣମାନେ ତ ଜାଣିଛନ୍ ସବୁ ଚାଷ୍ ଭଲିଆ ଆମର୍ ଧନିଆ ଚାଷ୍ କେନ୍ତାକରି କର୍ମା, କେନ୍ତାକରି କୁଡ଼ାକୁସା କର୍ମା, କେନ୍ତାକରି ଜମି ପ୍ରସ୍ତୁତ କଲେ ଠିକ୍ ହିସାବରେ ହେଇପାର୍ବା, ଇ ବିଷୟରେ ଆମର୍ ଚାଷୀ ଭାଇମାନେ ଜାଣିବାର ଦରକାର। ଆମେ ଯେନ୍ ଜମିତି ଧନିଆ ଚାଷ୍ କର୍ମୁ ସେନେ ଭଲ୍ କରି ତିନ୍ ଚାର୍ ଥର ତସି ଦେମା, ତାର୍ପରେ ତାକେ କପର୍ ମାରି ଦେଇକରି ମାଟ୍କେ ଏକଦମ୍ ଗୁଣ୍ କରିଦେମା, ତାର୍ପରେ ଛୋଟ୍ ଛୋଟ୍ ପଟାଲିମାନେ କରି କରି ଆମେ ଯଦି ଧନିଆ ଚାଷ୍ କର୍ମା ବେଲେ ଠିକ୍ ହିସାବରେ ହେଇପାର୍ବା। ଯେତେବେଲେ ଆମେ ଧନିଆ ମଞ୍ଜି ଲଗଉଛୁଁ ସେତେବେଲେ ଆମେ ଯେନେ ଲଗାମୁ, ଯେନ୍ ପଟାଲି ହଉ କି ଆମର୍ ଯେନ୍ ଜମିନେ ଲଗାମୁ, ସେନେ ଶୁଖା ନେଇଥିବାର ଦରକାର। ଟିକେ ଉଦା ଥିଲେ ଆମର୍ ଧନିଆ ମଞ୍ଜିର ଗଜାମାନେ ଠିକ୍ ହିସାବରେ ଉଠିପାର୍ବା। ଯେତେବେଲେ ଆମେ ଇ ଧନିଆ ଗଛ୍କେ ଲଗଉଛୁଁ, ଧନିଆ ବିହନ୍କେ ଆମେ ଦୁଇଫାଲ୍ କରିଦେମା, କାଁ କରିବେଲେ ଦୁଇଫାଲ୍ ହେଇଥିବାର ମଞ୍ଜିଟା ଜଲ୍ଦି ଗଜା ହେସି। ଆରୁ ଯେନ୍ ଚାଷୀ ଭାଇମାନେ ଧନିଆ ଚାଷ୍ କର୍ବାର୍ ଲାଗି ଚାହୁଁଛନ୍, ସେ ମଞ୍ଜିକେ ଆନିକରି 12 ଘଣ୍ଟାରୁ 24 ଘଣ୍ଟା ପତେ ପାନ୍ନେ ଭିଜେଇ କରି, ତାର୍ପରେ ଆର୍ 12 ଘଣ୍ଟା ଯଦି ଆମେ ଛାଇନେ ଶୁଖେଇ କରି ଇ ବିହନ୍କେ ବ୍ୟବହାର କର୍ମା ବେଲେ ସାଙ୍ଗେ ସାଙ୍ଗେ ଗଜା ହେଇଥିସି। ବିହନ୍ ବୁନ୍ବାର୍ ଆଗରୁ 22 କିଲୋଗ୍ରାମ୍ ପ୍ରତି 2 ଗ୍ରାମ୍, ଥିରାମ୍ କିଲୋଗ୍ରାମ୍ ପ୍ରତି 2.5 ଗ୍ରାମ୍ ହିସାବରେ ଯଦି ଆମେ ବିଶୋଧନ କର୍ମା ଏ ବିହନ୍କେ ବେଲେ ଧନିଆ ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା। ଆପଣମାନେ ତ ଜାଣିଛନ୍ ଆମେ ଯେତେବେଲେ ଧନିଆ ମଞ୍ଜି ବୁନ୍ମା ଇଟା 8ରୁ 10 ଦିନ ଭିତରେ ଗଜା ହେଇଥିସି। ଆର୍ ଗୋଟେ କଥା ଆମର୍ ଚାଷୀ ଭାଇମାନେ ଧ୍ୟାନ ଦେବାର ଦରକାର, ଯେତେବେଲେ ଆମେ ଧନିଆ ଗଛ୍ ଲଗଉଛୁଁ ଧାଡ଼ିକେ ଧାଡ଼ି 25ରୁ 30 ସେଣ୍ଟିମିଟର ଆରୁ ଗଛ୍କେ ଗଛ୍ 5ରୁ 10 ସେଣ୍ଟିମିଟର ଯଦି ବ୍ୟବଧାନରେ ଆମେ ଲଗାମା ବେଲେ ଆମର୍ ଧନିଆ ଗଛ୍ଟା ଠିକ୍ ହିସାବରେ ହେଇପାର୍ବା। ଆପଣମାନେ ଜାଣିଛନ୍ ସବୁ ଚାଷ୍ ଭଲିଆ ଆମର୍ ଧନିଆ ଚାଷ୍ ନେ କେନ୍ତା କରି ଖତ୍ ଦେଲେ ଧନିଆ ଚାଷ୍ଟା ଅଧିକ ହେଇପାର୍ବା, ସେ ବିଷୟରେ ଆମର୍ ଚାଷୀ ଭାଇମାନେ ଜାଣବାର୍ ଦରକାର। ଯେତେବେଲେ ଆମେ ଜମିକେ ତସୁଛୁଁ, ଜମିକେ ପ୍ରସ୍ତୁତ କରୁଛୁଁ, 10ରୁ 15 ଟନ୍ ଯଦି ଆମେ ଶୁଖ୍ଲା ଗୋବର ଖତ୍କେ ପ୍ରୟୋଗ କର୍ମା ଆରୁ 30 କିଲୋଗ୍ରାମ୍ ଯବକ୍ଷାର ଯାନ୍, 40 କିଲୋଗ୍ରାମ୍ ଫସ୍ଫରସ୍ ଆର୍ 20 କିଲୋଗ୍ରାମ୍ ପଟାସ୍ ଯଦି ଆମେ ସାର୍ ପ୍ରୟୋଗ କର୍ମା ବେଲେ ଠିକ୍ ହିସାବରେ ଆମର୍ ଧନିଆ ଚାଷ୍ଟା ହେଇପାର୍ବା। ଆଉ ଗୋଟେ କଥା ଆମର୍ ଚାଷୀ ଭାଇମାନେ ଧ୍ୟାନ ଦେବାର ଦରକାର, ଯେତେବେଲେ ଆମେ ଧନିଆ ବୁନ୍ବାର୍ ଆଗରୁ ହେକ୍ଟର ପ୍ରତି 10 କିଲୋଗ୍ରାମ୍ ଯବକ୍ଷାର ଯାନ୍, 40 କିଲୋଗ୍ରାମ୍ ଫସ୍ଫରସ୍ ମୂଲ ସାର୍ ହିସାବରେ ଯଦି ଆମେ ବ୍ୟବହାର କର୍ମା ବେଲେ ନିଶ୍ଚିତ ଭାବରେ ଚାଷ୍ ନୁ ଆମେ ଲାଭ ପାଇପାର୍ମା। ଧନିଆ ବୁନ୍ବାର 4ରୁ 5 ସପ୍ତାହ ପରେ ଫସ୍ଫରସ୍ ଆରୁ ପଟାସ୍ ପ୍ରୟୋଗ କର୍ବାର୍ ଦରକାର। ଆରୁ ଯେନ୍ ସବୁ ଅନାବନା ଗଛ୍ ଅଛେ ତାକେ ଘିଚି ଦେଇକରି ବେଲେ ସଫା କରିଦେଇକରି ଅଲଗା କର୍ବାର୍ ଆବଶ୍ୟକ ଅଛେ, କାଁ କରି ବେଲେ ଇ ଯେନ୍ ଅନାବନା ଗଛ୍ ଇ ଘାସ୍ ଧନିଆ ଚାଷ୍କେ ବେଶୀ କରି କ୍ଷତି କର୍ସି। ତ ଶ୍ରୋତା ବନ୍ଧୁ, ଆପଣମାନେ ଯଦି ଠିକ୍ ହିସାବରେ ଚାଷ୍ କର୍ବେ ବେଲେ ଧନିଆ ଚାଷ୍ କରିକରି ନିଜେ ଖାଇବା ସାଙ୍ଗେ ସାଙ୍ଗେ ବଜାରରେ ବିକି କରି ଲାଭବାନ ହେଇପାର୍ବେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନା କରିଥିଲେ ଯଯାତି କିଶୋରୀ ନାୟକ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ।

ଗୀତଟିରେ କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ି ଏବଂ ନେହା ନିହାରିକା କର। ଗୀତଟିକୁ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ତପୋ ନାୟକଙ୍କ ରଚନାରୁ ଅସଦ ନିଜାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କୁଲଦୀପ ପଟ୍ଟନାୟକଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଆ ଆଧୁନିକ ଗୀତ।

ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲେହରୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବିକାଶ ଶୁକ୍ଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଅଲେଖ ବିଶ୍ୱାଳଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ପଙ୍କଜ ଜାଲ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟଟି ନିଜ କଣ୍ଠରେ ବାଢ଼ିଛନ୍ତି ଅନିଲ ବାଉରା। ଗୀତଟିକୁ ରଚନା କରିଛନ୍ତି ଅଲିକ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 8:45। ଏଥର ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ଅନୁ ଓ ଭରତ ପରସ୍ପରର ବିକ୍ରମ ହାନି ହେତୁ ବିଷାଦ ହେଲେ ଓ ନିଜ ବଡ଼ାଇ ରଖିବା ପାଇଁ ନିୟମ କଲେ। ହନୁ ଭଳି ବୀର ବାଟୁଳିରେ ଟଳିଲେ ଓ ଭରତ ବାଣରେ କେବଳ ମୂର୍ଚ୍ଛା ହେଲେ। ହନୁଙ୍କ ପ୍ରାଣ ଗଲା ନାହିଁ। ଏହି ହେତୁ ବିଷାଦ ହେଲା, ପରିଚୟ ହେତୁ ଆନନ୍ଦ ହେଲା ଓ ଆଦର ସହ ନିୟମ କଲେ ଏକଥା କାହାକୁ କୁହାଯିବ ନାହିଁ। ବିକ୍ରମ ପ୍ରକାଶ କରି ହନୁ ନଭ ବା ଆକାଶରେ ଆସନ୍ତେ ବେନି ମନ୍ତ୍ରୀ ଜାମ୍ବବାନ ଓ ସୁସେଣ ତାଙ୍କ ମଥରୁ ପର୍ବତ ଉତାରିଲେ। ବୃକ୍ଷ ଚିହ୍ନି ଓ ତାର ପତ୍ର ତୁଳି ମର୍ଦ୍ଦନ କରି ନାଶରେ ଦିଅନ୍ତେ ଅଜ୍ଞାନତା ନାଶ ହେଲା ଓ କ୍ଷତଚିହ୍ନ ଲୀନ ହୋଇଗଲା ବା ଲିଭିଗଲା। ଶୀଘ୍ର ଉଠିଲେ ସୁମିତ୍ରା ନନ୍ଦନ। ଅଙ୍ଗଦ, ହନୁମାନ, ନଳ, ଚନ୍ଦ୍ରନେତ, ମଚକର୍ଣ୍ଣ ଓ ଭଲ୍ଲୁକ ଆଦି ରାକ୍ଷସଙ୍କୁ ବଧ କଲେ। ଚନ୍ଦ୍ରନେତ୍ର ନାମକ ରାକ୍ଷସକୁ ବାଳିପୁତ୍ର ଅଙ୍ଗଦ ରାହୁ ରୂପେ ଜ୍ୟୋତିହୀନ କଲେ। ମୋଚକର୍ଣ୍ଣ ପାଇଁ ହନୁମାନ ଶାର୍ଦ୍ଦୁଳ ବା ବ୍ୟାଘ୍ର ଭଳି ହେଲେ। ନଳ ବଳିପୁଷ୍ଟ ବା କୁଆ ଭଳି ହୋଇ ଉଲ୍ଲୁକ ବା ପେଚାରୋପୀ ଉଲ୍ଲୁକ ରାକ୍ଷସ ମାଇଲେ। ମଲାବେଳେ ବହୁତ ଗର୍ଜନ କଲେ ସେମାନେ। ସ୍ଥୂଳଜଙ୍ଘ ମେଘ ଭଳି ସରବର୍ଷା କଲେ। ନୀଳ ସେନାପତି କୁଦି ପଳେଇଲେ। ଶ୍ରୀରାମ ସୁବେଳ ପର୍ବତରୁ କାଳସ୍ୱରୂପୀ ଅସୁରକୁ ଶେଷ କଲେ। ରାମ ପଚାରିଲେ ବିଭୀଷଣକୁ, ଏ ତ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣକୁ ବଳିଗଲା। ବିଭୀଷଣ କହିଲା, ଇଏ ଇନ୍ଦୁମତୀ ନାମ ସ୍ତ୍ରୀର ପୁତ୍ର, ରାବଣର ପୁତ୍ରମାନେ ବିଛୁଆତି ପତ୍ର ପରି ଦେହ ଲାଗିଲେ କଣ୍ଡୁ ହେବ। ତାର ମୃତ୍ୟୁ ଖବର ଶୁଣି ରାବଣ ବିଷ୍ଣୁପଦକୁ

ಆಕಾಶವಾಣಿ ಭವಾನಿಪಟ್ಟಣ ಸದಾ ಒಂದು ಇತರ ಪ್ರಚಾರ ಕರುಛು ಪರವರ್ತಿ ಕಾರ್ಯಕ್ರಮ ಕೆತೋಟಿ ಹಿಂದಿ ಕಥಾ ಚಿತ್ರಗೀತರ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ବଧାଇ ହୋ ର ଗୀତଟି କଣ୍ଠଦାନ କରିଛନ୍ତି ଆୟୁଷ୍ମାନ ଖୁରାନା, ନେହା କକ୍କର, ରୋଚକ କୋହଲି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୋଚକ କୋହଲି। ଗୀତଟିକୁ ରଚନା କରିଛନ୍ତି କୁମାର। ହିନ୍ଦୀ କଥାଚିତ୍ର ବଧାଇ ହୋ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅଭିଜିତ ଶ୍ରୀବାସ୍ତବଙ୍କ କଣ୍ଠରେ, ବିଶାଲ ଶିଖରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଇରଶାଦ କାମିଲଙ୍କ ରଚନାରୁ, ହିନ୍ଦୀ କଥାଚିତ୍ର ଭାରତ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେ ସମୟ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 9:45। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ମହମ୍ମଦ ନାସିର ଏବଂ ଦୀପମାଲାଙ୍କ ଦ୍ୱୈତ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ, ଅନୁପମ ଦତ୍ତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ନାୟକ ନୁହେଁ ଖଳନାୟକର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶେଷ ଗୀତଟି ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନାରୁ। ଗୀତଟିକୁ ରଚନା କରିଛନ୍ତି ସୁରେନ୍ଦ୍ରନାଥ ବିଦ୍ୟାଧର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବସୁଦେବ ରଥ। କଣ୍ଠଦାନ କରିଛନ୍ତି ତାନସେନ ସିଂ ସ୍ୱାଗତିକା ରଥ।

ଶୁଣୁଥିଲେ କାର୍ଯ୍ୟକ୍ରମ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କି ଦୁଃଖ ଦେଉଛ କି ସୁଖ ଦେଉଛ ଜାଣି ମୁଁ ନ ପାରେ କିଛି, ଏତିକି ଜାଣିଛି ଆହେ ମହାବାହୁ ତୁମ୍ଭେ ମୋର ସବୁକିଛି। ନମସ୍କାର, ନମସ୍ତେ, ଶୁଭ ସକାଳ। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଶିଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା, କିଛି ଜାଣିବା, କିଛି ଜଣା, କିଛି ଅଜଣା, କିଛି ପୁରୁଣା, କିଛି ନୂଆ କଥା, ଦୁଃଖ କ୍ଲାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନକରି ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ଶ୍ରୋତାବନ୍ଧୁ, ପ୍ରକୃତିର ଅମୂଲ୍ୟ ସମ୍ପଦ ହେଉଛି ଆମର ବନ୍ୟଜନ୍ତୁ। ଜଙ୍ଗଲର ପ୍ରତ୍ୟେକ ପ୍ରାଣୀ ପରିବେଶର ସନ୍ତୁଳନ ରକ୍ଷାରେ ନିଜସ୍ୱ ଭୂମିକା ତୁଲାଇଥାଏ। ସେହିଭଳି ଏକ ବିଶାଳ, ଶକ୍ତିଶାଳୀ ଓ ଆକର୍ଷଣୀୟ ବନ୍ୟପ୍ରାଣୀ ହେଉଛି ଗଣ୍ଡମୃଗ ବା ଗେଣ୍ଡା। ଗଣ୍ଡମୃଗର ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 22 ତାରିଖରେ ବିଶ୍ୱ ଗେଣ୍ଡା ଦିବସ ବା ବିଶ୍ୱ ଗଣ୍ଡମୃଗ ଦିବସ ପାଳନ କରାଯାଏ। ଗେଣ୍ଡା ଏକ ପ୍ରାଚୀନ ଓ ବିଶିଷ୍ଟ ସ୍ତନ୍ୟପାୟୀ ପ୍ରାଣୀ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନାକ ଉପରେ ଥିବା ଶିଙ୍ଘ। ପ୍ରଜାତି ଅନୁସାରେ ଗଣ୍ଡମୃଗର ଗୋଟିଏ କିମ୍ବା ଦୁଇଟି ଶିଙ୍ଘ ଥାଏ। ଏହାର ଦେହ ବିଶାଳ ହେଲେ ମଧ୍ୟ ଅଧିକାଂଶ ଗେଣ୍ଡା ଘାସ, ପତ୍ର, ଡାଲି ଓ ଅନ୍ୟାନ୍ୟ ଉଦ୍ଭିଦ ଖାଇ ଜୀବନ ଧାରଣ କରନ୍ତି। ବିଶ୍ୱରେ ଗେଣ୍ଡାର 5ଟି ପ୍ରମୁଖ ପ୍ରଜାତି ଦେଖିବାକୁ ମିଳେ। ଭାରତୀୟ ଏକଶିଙ୍ଘୀ ଗଣ୍ଡମୃଗ, ଧଳା ଗଣ୍ଡମୃଗ, କଳା ଗଣ୍ଡମୃଗ, ଜାଭା ଗଣ୍ଡମୃଗ ଓ ସୁମାତ୍ରୀୟ ଗଣ୍ଡମୃଗ, ଏମାନଙ୍କ ମଧ୍ୟରୁ ଭାରତୀୟ ଏକଶିଙ୍ଘୀ ଗଣ୍ଡମୃଗ ବା ଗେଣ୍ଡା ଭାରତୀୟ ଉପମହାଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ। କିନ୍ତୁ ଦୁଃଖର ବିଷୟ, ଗଣ୍ଡମୃଗ ଆଜି ବିଭିନ୍ନ ବିପଦର ସମ୍ମୁଖୀନ। ବେଆଇନ ଶିକାର, ଗଣ୍ଡମୃଗର ଶିଙ୍ଘ ପାଇଁ ଅବୈଧ ବାଣିଜ୍ୟ, ଜଙ୍ଗଲ ନଷ୍ଟ ଓ ବାସସ୍ଥାନର ପରିବର୍ତ୍ତନ ଏହାର ସଂଖ୍ୟା ହ୍ରାସର ମୁଖ୍ୟ କାରଣ। ମଣିଷର ଲୋଭ ଓ ଅବୈଧ ବ୍ୟବସାୟ ଯଦି ଏଭଳି ଚାଲିଥାଏ, ତେବେ ଏହି ପ୍ରାଚୀନ ପ୍ରାଣୀର କିଛି ପ୍ରଜାତି ଭବିଷ୍ୟତରେ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇପାରନ୍ତି। ଭାରତରେ ଗଣ୍ଡମୃଗ ସଂରକ୍ଷଣର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ। ଏଠାରେ ବହୁସଂଖ୍ୟକ ଏକଶିଙ୍ଘୀ ଭାରତୀୟ ଗେଣ୍ଡା ବା ଗଣ୍ଡମୃଗ ସୁରକ୍ଷିତ ଭାବେ ବାସ କରନ୍ତି। ଭାରତର ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳରେ ମଧ୍ୟ ଗଣ୍ଡମୃଗ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶ୍ରୋତାବନ୍ଧୁ, ଗଣ୍ଡମୃଗ କେବଳ ଏକ ବନ୍ୟପ୍ରାଣୀ ନୁହେଁ, ଏହା ଆମ ପରିବେଶ ଓ ଜୈବ ବିବିଧତାର ଏକ ଅଂଶ। ଗୋଟିଏ ପ୍ରାଣୀର ସୁରକ୍ଷା ହେଉଛି ସମଗ୍ର ପ୍ରାକୃତିକ ପରିବେଶର ସୁରକ୍ଷା। ତେଣୁ ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ ନ କରିବା, ବେଆଇନ ଶିକାର ଓ ବନ୍ୟଜନ୍ତୁ ବାଣିଜ୍ୟକୁ ବିରୋଧ କରିବା ଏବଂ ସଂରକ୍ଷଣ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ବିଶ୍ୱଗଣ୍ଡ ମୃଗ ଦିବସ ଅବସରରେ ଆମେ ଏକ ସଂକଳ୍ପ ନେବା, ବନ୍ୟଜନ୍ତୁଙ୍କୁ ଭଲ ପାଇବା, ସେମାନଙ୍କ ବାସସ୍ଥାନକୁ ସୁରକ୍ଷିତ ରଖିବା ଏବଂ ଗଣ୍ଡମୃଗ ସମେତ ସମସ୍ତ ବିପଦଗ୍ରସ୍ତ ପ୍ରାଣୀଙ୍କ ସଂରକ୍ଷଣରେ ନିଜର ଭୂମିକା ତୁଲାଇବା। ପ୍ରକୃତି ବଞ୍ଚିଲେ ବନ୍ୟଜନ୍ତୁ ବଞ୍ଚିବେ, ଆଉ ବନ୍ୟଜନ୍ତୁ ବଞ୍ଚିଲେ ଆମ ପୃଥିବୀର ଜୈବ ବିବିଧତା ସୁରକ୍ଷିତ ରହିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ହୋଇଯାଇଛି କାର୍ଯ୍ୟକ୍ରମରେ ଆଉ ଏକ ଗୀତଟିଏ ଶୁଣିନେବାର।

ସଦାବନ୍ଧୁ, ଆମ ଦେଶର ପ୍ରାଚୀନ ଚିକିତ୍ସା ପରମ୍ପରା ମଧ୍ୟରୁ ଆୟୁର୍ବେଦ ଏକ ଗୁରୁତ୍ୱପୂର୍ଣ୍ଣ ଧାରା। ଆୟୁର୍ବେଦ ଶବ୍ଦର ଅର୍ଥ ହେଉଛି ଜୀବନ ବିଷୟକ ଜ୍ଞାନ। ଆୟୁର୍ବେଦ କେବଳ ଗୋଟିଏ ରୋଗର ଚିକିତ୍ସା ଉପରେ ଗୁରୁତ୍ୱ ଦିଏ ନାହିଁ, ବରଂ ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ଦିନଚର୍ଯ୍ୟା ଓ ମନ ଶରୀରର ସମନ୍ୱୟକୁ ମଧ୍ୟ ଗୁରୁତ୍ୱ ଦିଏ। ସଦାବନ୍ଧୁ, ଆଜିର ବ୍ୟସ୍ତ ଜୀବନରେ ଆମେ ଅନେକ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାଉ। ଅନିୟମିତ ଖାଦ୍ୟ, ଅଧିକ ତେଲ ମସଲା, ଅଧିକ ମୋବାଇଲ ବ୍ୟବହାର, ନିଦ୍ରାର ଅଭାବ ଓ ଶାରୀରିକ ପରିଶ୍ରମର ଅଭାବ ଆମ ଜୀବନଶୈଳୀକୁ ପ୍ରଭାବିତ କରୁଛି। ଏଭଳି ସମୟରେ ଆୟୁର୍ବେଦର ମୂଳ ଧାରଣା ନିୟମିତ ଓ ସନ୍ତୁଳିତ ଜୀବନ ଆମ ପାଇଁ ଉପଯୋଗୀ ହୋଇପାରେ। ପ୍ରଥମେ ଆସିବା ଦୈନନ୍ଦିନ ଖାଦ୍ୟାଭ୍ୟାସକୁ। ଆୟୁର୍ବେଦରେ ତାଜା, ପରିଷ୍କାର ଓ ସନ୍ତୁଳିତ ଖାଦ୍ୟକୁ ଗୁରୁତ୍ୱ ଦିଆଯାଏ। ଆମ ଖାଦ୍ୟରେ ଶାଗ, ଫଳ, ଡାଲି, ସମ୍ପୂର୍ଣ୍ଣ ଧାନ ଓ ଆବଶ୍ୟକ ପୋଷକ ତତ୍ତ୍ୱ ଥିବା ଖାଦ୍ୟକୁ ସାମିଲ କରିବା ଉଚିତ। ଅତ୍ୟଧିକ ପ୍ରକ୍ରିୟାଜାତ ଖାଦ୍ୟ, ଅଧିକ ଲୁଣ, ଚିନି ଓ ଚର୍ବିଯୁକ୍ତ ଖାଦ୍ୟ କମ୍ ଖାଇବା ମଧ୍ୟ ସୁସ୍ଥ ଜୀବନଶୈଳୀର ଅଂଶ। ଆୟୁର୍ବେଦରେ ଦିନଚର୍ଯ୍ୟାର ମଧ୍ୟ ବିଶେଷ ମହତ୍ଵ ରହିଛି। ସକାଳୁ ଶୀଘ୍ର ଉଠିବା, ଶରୀରର ପରିଚ୍ଛନ୍ନତା ରକ୍ଷା କରିବା, ନିୟମିତ ଶାରୀରିକ ବ୍ୟାୟାମ କରିବା, ସମୟରେ ଖାଇବା ଓ ପର୍ଯ୍ୟାପ୍ତ ନିଦ୍ରା ନେବା ଭଳି ଅଭ୍ୟାସ ଆମ ଜୀବନକୁ ସଂକୁଳିତ କରିପାରେ। ଯୋଗ, ପ୍ରାଣାୟାମ ଓ ଧ୍ୟାନ ଭଳି ଅଭ୍ୟାସ ମଧ୍ୟ ଶରୀର ଓ ମନକୁ ସକ୍ରିୟ ରଖିବାରେ ସହାୟକ ହୋଇପାରେ। ପ୍ରତିଦିନ କିଛି ସମୟ ହଟିବା, ହାଲୁକା ବ୍ୟାୟାମ କରିବା କିମ୍ବା ଯୋଗାଭ୍ୟାସ କରିବା ଭଳି ସରଳ ପଦକ୍ଷେପ ଆମ ଦୈନନ୍ଦିନ ଜୀବନରେ ସାମିଲ କରିପାରିବା। ଆୟୁର୍ବେଦରେ ହଳଦୀ, ଅଦା, ଜିରା, ଜୁହାଣି ଓ ଗୋଲମରିଚ ଭଳି ଅନେକ ଉଦ୍ଭିଦଜାତ ଦ୍ରବ୍ୟର ପାରମ୍ପରିକ ବ୍ୟବହାର ରହିଛି। ଏଗୁଡ଼ିକ ଆମ ରୋଷେଇ ଘରରେ ମଧ୍ୟ ସାଧାରଣ ଭାବେ ବ୍ୟବହୃତ ହୁଏ, କିନ୍ତୁ ମନେ ରଖିବା ଆବଶ୍ୟକ ଯେ ପ୍ରାକୃତିକ ହେଲେ ମଧ୍ୟ ପ୍ରତ୍ୟେକ ଜିନିଷ ସମସ୍ତଙ୍କ ପାଇଁ ନିରାପଦ ନୁହେଁ। କୌଣସି ଆୟୁର୍ବେଦିକ ଔଷଧ କିମ୍ବା ହର୍ବାଲ୍ ଉତ୍ପାଦ ନିୟମିତ ଭାବେ ନେବା ପୂର୍ବରୁ ଯୋଗ୍ୟ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।

ଶ୍ରୋତାବନ୍ଧୁ, ଆମ ରୋଷେଇ ଘରରେ ଏପରି କିଛି ଜିନିଷ ରହିଛି ଯାହା ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ସହିତ ଆମ ପାରମ୍ପରିକ ଜୀବନଶୈଳୀରେ ମଧ୍ୟ ବିଶେଷ ସ୍ଥାନ ରଖିଛି। ସେହିପରି ଏକ ଉପକାରୀ ମସଲା ହେଉଛି ହଳଦୀ। ହଳଦୀ କେବଳ ରୋଷେଇର ଏକ ମସଲା ନୁହେଁ, ଭାରତୀୟ ପରମ୍ପରା, ଆୟୁର୍ବେଦ ଓ ଘରୋଇ ଜୀବନରେ ଏହାର ଦୀର୍ଘ ପରମ୍ପରା ରହିଛି। ହଳଦୀର ବୈଜ୍ଞାନିକ ନାମ କୁର୍କୁମା ଲୋଙ୍ଗା। ଏହା ଅଦା ପରିବାରର ଏକ ଉଦ୍ଭିଦ ଏବଂ ଏହାର ଭୂମିତଳ ଅଂଶ ବା ଗଣ୍ଠିକୁ ଶୁଖାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ କରାଯାଏ। ହଳଦୀର ହଳଦିଆ ରଙ୍ଗ ପାଇଁ ମୁଖ୍ୟତଃ

କୋକ୍ୟୁର୍ମିନ୍ ନାମକ ଏକ ପ୍ରାକୃତିକ ଉତ୍ପାଦନ ଦାୟୀ। ସଦାବନ୍ଧୁ ହଳଦୀରେ ଥିବା କ୍ୟୁକ୍ୟୁର୍ମିନ୍ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ଥିବା ବିଷୟରେ ବୈଜ୍ଞାନିକ ଅଧ୍ୟୟନ ହୋଇଛି। ଆମ ଶରୀରରେ ଅକ୍ସିଡେଟିଭ୍ ଚାପ ଓ ପ୍ରଦାହ ସହିତ ଜଡ଼ିତ ପ୍ରକ୍ରିୟାରେ ଏହି ଉପାଦାନର ଭୂମିକା ନେଇ ଗବେଷଣା ଚାଲିଛି। ତେଣୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ହଳଦୀ ବ୍ୟବହାର କରିବା ଏକ ପାରମ୍ପରିକ ଅଭ୍ୟାସ। ଆମ ଦେଶରେ ହଳଦୀକୁ ବହୁ ପ୍ରକାରରେ ବ୍ୟବହାର କରାଯାଏ। ଡାଲି, ତରକାରୀ, ମାଛ ଓ ଅନ୍ୟାନ୍ୟ ଖାଦ୍ୟରେ ହଳଦୀ ଦିଆଯାଏ। ଏହା ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ସହିତ ଏକ ସ୍ୱତନ୍ତ୍ର ସୁଗନ୍ଧ ଓ ସ୍ୱାଦ ମଧ୍ୟ ଦିଏ। ହଳଦୀର ଆଉ ଏକ ପରିଚୟ ହେଉଛି ଏହାର ପାରମ୍ପରିକ ଔଷଧୀୟ ବ୍ୟବହାର। ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ହଳଦୀକୁ ବହୁଦିନ ଧରି ବ୍ୟବହାର କରାଯାଉଛି। ଅନେକ ପରିବାରରେ ହଳଦୀ ମିଶା କ୍ଷୀର ଭଳି ପାରମ୍ପରିକ ପାନୀୟ ମଧ୍ୟ ବ୍ୟବହାର କରାଯାଏ। ହଳଦୀର ବ୍ୟବହାର କେବଳ ଖାଦ୍ୟ କିମ୍ବା ପାରମ୍ପରିକ ଚିକିତ୍ସାରେ ସୀମିତ ନୁହେଁ। ଭାରତୀୟ ସଂସ୍କୃତିରେ ହଳଦୀର ଧାର୍ମିକ ଓ ସାମାଜିକ ମହତ୍ତ୍ୱ ମଧ୍ୟ ରହିଛି। ବିବାହ, ପୂଜାପର୍ବ ଓ ବିଭିନ୍ନ ଶୁଭ କାର୍ଯ୍ୟରେ ହଳଦୀର ବ୍ୟବହାର ଦେଖିବାକୁ ମିଳେ। ଏହାକୁ ଶୁଭତା ଓ ପବିତ୍ରତାର ପ୍ରତୀକ ଭାବରେ ମଧ୍ୟ ମନେ କରାଯାଏ। ତେବେ ଶ୍ରୋତାବନ୍ଧୁ, ଗୋଟିଏ କଥା ମନେ ରଖିବା ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଜିନିଷ ହେଲେ ମଧ୍ୟ ଅଧିକ ପରିମାଣରେ ନେବା ସବୁବେଳେ ନିରାପଦ ନୁହେଁ। ରୋଷେଇରେ ସାଧାରଣ ପରିମାଣରେ ହଳଦୀ ବ୍ୟବହାର ଓ ଅଧିକ ମାତ୍ରାର ହଳଦୀ କିମ୍ବା କୋକ୍ୟୁର୍ମିନ୍ ସପ୍ଲିମେଣ୍ଟ ନେବା ଏକ କଥା ନୁହେଁ। ଔଷଧ ଭାବରେ ହଳଦୀ କିମ୍ବା କୋକ୍ୟୁର୍ମିନ୍ ନେବାକୁ ଚାହୁଁଥିଲେ ଡାକ୍ତର କିମ୍ବା ଯୋଗ୍ୟ ଚିକିତ୍ସକଙ୍କ ପରାମର୍ଶ ନେବା ଅତି ଉତ୍ତମ। ହଳଦୀ ଆମ ଘରୋଇ ଜୀବନର ଏକ ସରଳ ଓ ପରିଚିତ ଉପାଦାନ। ଏହା ଆମ ପାରମ୍ପରିକ ଜ୍ଞାନ, ରୋଷେଇ ଓ ସଂସ୍କୃତି ସହିତ ଜଡ଼ିତ। ତେଣୁ ଏହାର ଗୁଣକୁ ବୁଝିବା ସହିତ ବୈଜ୍ଞାନିକ ତଥ୍ୟ ଓ ସତର୍କତାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଆସନ୍ତୁ ଆମ ରୋଷେଇ ଘରର ଏହି ସୁନା ରଙ୍ଗର ମସଲା ହଳଦୀକୁ ଜାଣିବା, ଏହା ପାରମ୍ପରିକ ମହତ୍ତ୍ୱକୁ ସମ୍ମାନ କରିବା ଏବଂ ସନ୍ତୁଳିତ ଭାବେ ବ୍ୟବହାର କରିବା। ହଳଦୀ ଖାଦ୍ୟରେ ରଙ୍ଗ, ପରମ୍ପରାରେ ସ୍ଥାନ ଆଉ ପ୍ରକୃତିର ଏକ ମୂଲ୍ୟବାନ ଉପହାର।

ସତବନ୍ଧୁ, ମଣିଷ ଜୀବନରେ ସମ୍ପତ୍ତିର ମହତ୍ତ୍ୱ ନିଶ୍ଚିତ ଭାବରେ ରହିଛି। ଧନ, ଘର, ଜମି, ଗାଡ଼ି ଓ ଅନ୍ୟାନ୍ୟ ଭୌତିକ ସମ୍ପଦ ଆମ ଜୀବନକୁ ସୁବିଧାଜନକ କରେ। କିନ୍ତୁ ଏସବୁ ସମ୍ପତ୍ତି ମଧ୍ୟରୁ ଏମିତି ଏକ ସମ୍ପତ୍ତି ଅଛି ଯାହାକୁ ଟଙ୍କାରେ କିଣି ହେବ ନାହିଁ ଏବଂ ଯାହାକୁ ହରାଇଲେ ପୁଣି ଫେରାଇ ଆଣିବା କଷ୍ଟକର। ସେହି ଅମୂଲ୍ୟ ସମ୍ପତ୍ତି ହେଉଛି ଚରିତ୍ର। ଚରିତ୍ର ହେଉଛି ମଣିଷର ଚିନ୍ତା, ଆଚରଣ, ମୂଲ୍ୟବୋଧ, ସତ୍ୟନିଷ୍ଠା, ଦାୟିତ୍ୱବୋଧ ଓ ଅନ୍ୟମାନଙ୍କ ପ୍ରତି ବ୍ୟବହାରର ପ୍ରତିଫଳନ। ଜଣେ ମଣିଷ କେତେ ଧନୀ ତାହା ତାଙ୍କର ବ୍ୟାଙ୍କ ଖାତା କହିପାରେ, କିନ୍ତୁ ସେ କେତେ ଭଲ ମଣିଷ ତାହା ତାଙ୍କର ଚରିତ୍ର ହିଁ ପ୍ରକାଶ କରେ। ଚରିତ୍ର ଗୋଟିଏ ଦିନରେ ଗଢ଼ି ଉଠେ ନାହିଁ। ଛୋଟ ଛୋଟ ଅଭ୍ୟାସ, ଭଲ ଚିନ୍ତା, ସତ୍ୟ କହିବା, ନିଜ କର୍ତ୍ତବ୍ୟ ପାଳନ କରିବା, ଅନ୍ୟକୁ ସମ୍ମାନ ଦେବା ଓ ଭୁଲ ହେଲେ ତାହା ସ୍ୱୀକାର କରିବା, ଏହିସବୁ ମିଶି ଧୀରେ ଧୀରେ ଚରିତ୍ର ଗଢ଼ିଥାଏ। ଜୀବନରେ ସଫଳତା ପାଇବା ପାଇଁ ଜ୍ଞାନ ଓ ପ୍ରତିଭା ଆବଶ୍ୟକ। କିନ୍ତୁ ଜ୍ଞାନ ସହିତ ଭଲ ଚରିତ୍ର ନଥାଏ ତେବେ ସେହି ସଫଳତାର ମୂଲ୍ୟ କମିଯାଏ। ଜଣେ ଶିକ୍ଷିତ ବ୍ୟକ୍ତି ଯଦି ସତ୍ୟନିଷ୍ଠ ଓ ଦାୟିତ୍ୱବାନ ହୁଅନ୍ତି ତେବେ ତାଙ୍କ ଜ୍ଞାନ ସମାଜର ଉପକାରରେ ଆସିଥାଏ। ତେଣୁ ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି କିମ୍ବା ଧନ ଉପାର୍ଜନରେ ନୁହେଁ, ଜଣେ ଭଲ ମଣିଷ ହେବା ମଧ୍ୟ ଶିକ୍ଷାର ଏକ ମୁଖ୍ୟ ଉଦ୍ଦେଶ୍ୟ। ଚରିତ୍ରର ଏକ ମୁଖ୍ୟ ଗୁଣ ହେଉଛି ସତ୍ୟନିଷ୍ଠା। କେହି ଦେଖୁନଥିବା ସମୟରେ ମଧ୍ୟ ଠିକ୍ କାମ କରିବା ହେଉଛି ପ୍ରକୃତ ସତ୍ୟନିଷ୍ଠା। ସେହିପରି ଅନ୍ୟକୁ ସମ୍ମାନ କରିବା, ଦୁର୍ବଳଙ୍କୁ ସାହାଯ୍ୟ କରିବା, ନିଜ କଥା ରକ୍ଷା କରିବା ଓ ଅନ୍ୟାୟରୁ ଦୂରେଇ ରହିବା ମଧ୍ୟ ଉତ୍ତମ ଚରିତ୍ରର ଲକ୍ଷଣ। ଆଜିର ଡିଜିଟାଲ ଯୁଗରେ ଚରିତ୍ର ଗଠନର ଦାୟିତ୍ୱ ଆହୁରି ବଢ଼ିଯାଇଛି। ସୋସିଆଲ ମିଡ଼ିଆରେ ଅନ୍ୟମାନଙ୍କୁ ଅପମାନ କରିବା, ମିଥ୍ୟା ସୂଚନା ପ୍ରଚାର କରିବା କିମ୍ବା ଅନ୍ୟର ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବା ପାଇଁ ଆମ ଚରିତ୍ରର ଦୁର୍ବଳତାକୁ ପ୍ରକାଶ କରେ। ତେଣୁ ଅନ୍ଲାଇନ୍ ଜଗତରେ ମଧ୍ୟ ଶାଳୀନତା, ସତ୍ୟନିଷ୍ଠା ଓ ଦାୟିତ୍ୱବୋଧ ରଖିବା ଆବଶ୍ୟକ। ପରିବାର ଓ ଶିକ୍ଷାନୁଷ୍ଠାନ ଚରିତ୍ର ଗଠନର ପ୍ରମୁଖ ସ୍ଥାନ। ଛୋଟବେଳୁ ଶିଶୁମାନଙ୍କୁ ସତ୍ୟ କହିବା, ବଡ଼ମାନଙ୍କୁ ସମ୍ମାନ କରିବା, ପରିବେଶକୁ ଭଲ ପାଇବା, ନିଜ କାମ ନିଜେ କରିବା ଓ ଅନ୍ୟର ଅଧିକାରକୁ ସମ୍ମାନ ଦେବା ବୋଲି ମୂଲ୍ୟବୋଧ ଶିଖାଇବା ଦରକାର। କାରଣ ଶିଶୁର ଚରିତ୍ର ହିଁ ଭବିଷ୍ୟତ ସମାଜର ଚରିତ୍ର ଗଢ଼ିଥାଏ। ଶ୍ରୋତାବନ୍ଧୁ, ଧନ ଆସେ ଓ ଯାଏ, ପଦପଦବୀ ବଦଳିଯାଏ, ଭୌତିକ ସମ୍ପତ୍ତି ମଧ୍ୟ ଦିନେ ନଷ୍ଟ ହୋଇପାରେ। କିନ୍ତୁ ଜଣେ ମଣିଷର ଭଲ ଚରିତ୍ର ତାକୁ ସମାଜରେ ସମ୍ମାନ ଓ ବିଶ୍ୱାସ ଦେଇଥାଏ। ଜୀବନର ସବୁଠାରୁ ବଡ଼ ପରିଚୟ ହେଉଛି ଆମେ କ'ଣ ରଖିଗଲୁ ନୁହେଁ, ବରଂ ଆମେ କେମିତି ମଣିଷ ହୋଇ ବଞ୍ଚିଲୁ। ଆଜିଠାରୁ ଆମେ ନିଜ ଚରିତ୍ରକୁ ଆହୁରି ସୁନ୍ଦର କରିବା ପାଇଁ ସଚେତନ ହେବା

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଏବେ ସମୟ ଆପଣଙ୍କଠୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କ ଚିନ୍ତିତ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଏବେ ଆପଣଙ୍କଠୁ ବିଦାୟ ଚାହୁଁଛୁ, ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟ ସମ୍ପର୍କିତ ସମ୍ୟକ୍ ସୂଚନା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିପାରିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସଭାପତି ବାରିକ, ସୁବାସ ଦାସ, ଅନିତା ଗୋସ୍ୱାମୀ, ଧନଞ୍ଜୟ ଶତପଥୀ ଓ ମୀନା ମହାପାତ୍ର। ମାସିକ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ ଝରୋଗା ପ୍ରଚାର କରିବେ ଦିନ 12:30। ଚାଷର କଥା ରହିଛି ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। କାର୍ଯ୍ୟକ୍ରମର ସମ୍ୟକ ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ କରିବୁ ଦିନ 12:00 ଦ୍ୱିତୀୟ ଅଧିବେଶନରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ନେଇ ଆସିଛୁ କିଛି ସୁଗମ ସଙ୍ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ଶୋଭାବତୀ ବାରିକଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନାରୁ। ଯେମିତି ସରିଲେ ନଇ ନା କଥା ଭୁଲଇ ବାଟୋଇ, ତୁମେ ମୋତେ ସେଇମିତି ଭୁଲିଗଲ ଏକା କରିଦେଇ।

ଯୁଗଳ କଣ୍ଠରେ ଆସନ୍ତୁ ଶୁଣିବା ଶିଳ୍ପୀ ଅନିତା ଗୋସ୍ୱାମୀ ଏବଂ ସୁଭାଷ ଦାସ ଗାଇଥିବା ଗୀତଟି। ପ୍ରେମ ନୁହେଁ ଖାଲି ଦେହ ବନ୍ଧନ, ପ୍ରେମ ଏକ ପୂଜା ଫୁଲ, ହିସାବ ନିକାଶ ଜୀବନ ଖାତାରେ ପ୍ରେମର ହୁଏ ନା ମୂଲ। ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

କାର୍ଯ୍ୟକ୍ରମରେ ଶେଷରେ ଆସନ୍ତୁ ଶୁଣିବା ବୀଣାପାଣି ପୁରୋହିତଙ୍କ ପରିବେଷିତ ଗୀତଟି ଭ୍ରମରବର ଛାଟୋଇଙ୍କ ରଚନାରୁ। କୁଆଁରୀ କନ୍ୟାର ଅପବାଦ କଳା ଲଲାଟରେ ହେଲା ଲିପା, ତୁମେ ଆଙ୍କିଦେଲ ନବରୁଣର ପହିଲି ସିନ୍ଦୁର ଟୋପା।

ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ ପ୍ରଚାର କରୁଛୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଝରୋଖା। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣୁଥିଲେ ମାସିକ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଝରୋଖା। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଚାଷର କଥା ଶୁଣିବେ ଦିନ 1:10। ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00। ଅପରାହ୍ନ 5:30 ସିଧା ପ୍ରସାରଣରେ ଶୁଣିବେ ଯୁବବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ କେନ୍ଦରା ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ନାଦ ପଣ୍ଡା। ଜିଲ୍ଲା ହାଲଚାଲରେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ସମବେତ କଣ୍ଠରେ ଶୁଣିବେ ଦେଶ ବନ୍ଦନା ରାତି 8:00। ରାତି 8:15 ହିନ୍ଦୀ ଭକ୍ତି ଗୀତ କଣ୍ଠଶିଳ୍ପୀ ଜଗଜିତ ସିଂ। ସ୍ପୋର୍ଟସ୍ ଗାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। ମନି ଟକ୍ ଆଣ୍ଡ ମନ୍ଥାନ ରାତି 9:30 ଏବଂ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ରାତି 10:00। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:20। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରାତି 10:30 ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ ରାଗ କଲାବତୀ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।
2: ହ୍ୟାଲୋ
3: ହ୍ୟାଲୋ,
2: କିଏ
3: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
2: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
3: ଆମ ଫୋନ ନମ୍ବର ହେଲା 0667029562329568।
2: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
4: ହ୍ୟାଲୋ
3: ହ୍ୟାଲୋ,
4: କିଏ?
3: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 kHz, FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 1 ହେବାକୁ ଯାଉଛି ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆସନ୍ତୁ ଶୁଣିବା ଚାଷର କଥା।
1: ଶ୍ରୋତା ବନ୍ଧୁମାନେ, ଆପଣମାନେ ତ ଜାଣିଥିବେ ଯେନ୍ ଆମର୍ ଚାଷୀ ଭାଇମାନେ ଗାଏ ରଖିଛନ୍ ଆରୁ ନୂଆ ଗାଏ ଘିନ୍ବାର୍ ଲାଗି ଚାହୁଁଛନ୍, ସେମାନେ କେନ୍ ହିସାବରେ ଗାଏ ଘିନ୍ଲେ ଠିକ୍ ହିସାବରେ ଗାଏ ବିଷୟରେ ସବୁ ଜାଣିପାରିବେ, ଯେନ୍ତାକି ଗୋରସ ଅତକା ଦେବା। ତ ଗାଏ ଘିନ୍ବାର୍ ଆଗରୁ କେତେଟା କଥାକେ ଧ୍ୟାନ ଦେବାର୍ ଦରକାର। ପ୍ରଥମ କଥା ତ ହେଲା, ଆମେ ଯେନ୍ ଗାଏକେ ଘିନୁଛୁ ବେଲେ ତାର୍ ମା' ବିଷୟରେ ଜାଣିବାର୍ ଦରକାର। କାଁ କରି ବେଲେ ଠିକ୍ କିସମର ଯଦି ତାର୍ ମା ହେଇଛେ ବେଲେ ତାର୍ ଛୁଆ ଫୁନି ଠିକ୍ ହିସାବରେ ବଢ଼ି କରି ଗୁରସ୍ ଦେବା। ଆରୁ ଯେନ୍ ଗାଏର ପ୍ରଥମ କି ଦୁଇ ନମ୍ବର ଛୁଆ ହେଇଥିବା ବେଲେ ସେ ବୁଛରା ଆଗ୍କେ ଗାଏ ହେଇକରି ଠିକ୍ ହିସାବରେ ଗୋରସ୍ ଦେଇପାର୍ସି। ଆମର୍ ଚାଷୀ ଭାଇମାନେ ଯେନ୍ମାନେ ଗାଏ ରଖିଛନ୍ କି ଗାଏ ଘିନ୍ବାର୍ ଲାଗି ଯାଉଛନ୍, ସେମାନେ ପ୍ରଥମ କଥା ତ ଅନୁମାନ କରସନ୍ ଯେ ତାର୍ ଦାନ୍ତ, ତାର୍ ଦାନ୍ତକେ ଦେଖିକରି ଗାଏର ବୟସ କେତେ ହେଇଛେ, ସେ କେନ୍ତା ଗାଏ, ସେ ବିଷୟରେ ସେମାନେ ଜାଣିପାରସନ୍। ଯେନ୍ ଗାଏର 32 ଦାନ୍ତ ଥିସି ସେ ଗାଏ ଠିକ୍ ହେ। ତାର୍ ଉପର ଆର୍ ତଲ୍ ପାଟିନେ ଖେରି ଆରୁ ଭୁଣିନି ବାଟେ 6 ଦାନ୍ତ ଥିସି ଆର୍ 24 କଲ୍ ଦାନ୍ତ ଥିସି ଆର୍ ତାର୍ ଟୁଣେ ଛାମୁ ଦାନ୍ତ ଥିସି ଆର୍ ଖାଲି ମାଢ଼ି ଥିସି। ଇ ସବୁ ଜିନିଷ୍ ଯଦି ତାର୍ ଲକ୍ଷଣ ଦେଖ୍ବେ ବେଲେ ନିଶ୍ଚିତ ଭାବରେ ସେ ଭଲ୍ ଗାଏଟା ଗୋଟେ ହେଇଥିବା। ଯେନ୍ ଆମେ ଶଙ୍କର ଜାତୀୟ ଗାଏ ଘିନ୍ମୁ, 1.5 ବର୍ଷରୁ 2 ବର୍ଷ ଭିତରେ ପ୍ରଥମ 2 ଦାନ୍ତ, 2.5 ବର୍ଷରୁ 3 ବର୍ଷ ଭିତରେ ଆର୍ 2 ଦାନ୍ତ, 3.5 ବର୍ଷରୁ 4 ବର୍ଷ ଭିତରେ ଆର୍ 2 ଦାନ୍ତ ବେଲେ 6 ଦାନ୍ତ, 4.5 ବର୍ଷରୁ 5 ବର୍ଷ ଭିତରେ ଆର୍ 2 ଦାନ୍ତ ବେଲେ 8 ଦାନ୍ତ ଉଠିଥିସି। ଆର୍ ଗୋଟେ କଥା ହେଲା, ଭଲ୍ ଶଙ୍କର ଜାତୀୟ ଜର୍ସି ଗାଈ 2.5ରୁ 3 ବର୍ଷ ଭିତରେ ପ୍ରଥମ ବୁଛରା ଜନ୍ମ କରିଥିସି, 3.5 ବର୍ଷରୁ 4 ବର୍ଷ ଭିତରେ 2 ନମ୍ବର ବୁଛରା ଜନ୍ମ କରିଥିସି। ଯେନ୍ ଗାଈର 2 ହଲ୍ ଛାମୁ ଦାନ୍ତ ଥିବା ଆରୁ ଗୋଟେ ଥର ବୁଛରା ଜନ୍ମ କରିଥିବା ସେ ଗାଏଟା ଭଲ୍ ହେ। ଯେତେବେଲେ ଆମର୍ ଚାଷୀ ଭାଇମାନେ ଗାଏ ଘିନୁଛନ୍, ଗାଏ ଜନ୍ମ କରି 2 କି 3 ମାସ ଭିତରେ ଗାଏ ଘିନ୍ବାର୍ ଉଚିତ। ବୁଛରାମାନଙ୍କର ଜନ୍ମ ହେଲା ବେଲ୍କେ 2 ଛାମୁ ଦାନ୍ତ ଉଠି ସାରିଥିସି। ପ୍ରଥମ ସପ୍ତାହରେ 3ୟ ହଲ୍ ଦାନ୍ତ ମାନେ ଆର୍ 2 ଦାନ୍ତ ଆରୁ ତାର୍ ପରେ ପରେ ଆର୍ 2 ହଲ୍ ଦାନ୍ତ, ଏନ୍ତା କରି ତାର୍ ଦାନ୍ତ ଧୀରେ ଧୀରେ ଧୀରେ ଧୀରେ ଉଠିଥିସି। ଯେତେବେଲେ ଆମେ ଇ ଦୁଧିଆଲି ଗାଈକେ ଘିନୁଛୁଁ, ଆମେ ଗାଏର ଗାଗର ମୁଡ଼୍କେ ଦେଖ୍ମା, ଠିକ୍ ହିସାବରେ ତାର୍ ସ୍ୱାସ୍ଥ୍ୟ ଥିବାର ଦରକାର। ଯେନୁ ଆମେ ଗୁରସ୍ ଦୁଇସୁଁ ତାର୍ ପହ୍ନା ବଡ଼ ଦିଶୁଥିବାର ଦରକାର। ତାର୍ ଚିର୍ମାନେ ମୋଟା ମୋଟା ହେଲେ ଆପଣ ଜାଣିପାରିବେ ଯେ ଇ ଗାଏଟା ଠିକ୍ ହିସାବରେ ଗୁରସ୍ ଦେବା। ଗାଏର ପେଟ ଯଦି ଅଧିକ ବଡ଼ ଅଛେ ଆରୁ ବଡ଼ ପନା ଅଛେ, ଚିର୍ମାନେ ଉଲେଇ ହେଇଛେ, ଅଧିକ ଗୁରସ୍ ଦେବାର ଇଟା ଲକ୍ଷଣ ହେ। ଗାଏର ମୁହଁ ସୁନ୍ଦର ଦିଶୁଥିବା, ଦେହେନେ ଚର୍ବି ନେଇଥିବା ଆର୍ ପଞ୍ଜରାହାଡ଼ ନେଇ ଦିଶୁଥିବା ବେଲେ ସେ ଠିକ୍ ଗାଏର ଲକ୍ଷଣ ହେ। ଯେତେବେଲେ ଆମେ ଗୋରସ୍ ଦୁଇମୁ ତାର୍ ପହ୍ନା ବଡ଼ ବଡ଼ ଥିବା, ଦୁଇବା ପରେ ଆର୍ ଯେନ୍ ଗାଏର ପହ୍ନା ଛୋଟ ହେଇଯାଉଥିବା ବେଲେ ସେଟା ଠିକ୍ ଦୁଧିଆଲି ଗାଏ। ଆରୁ ଯେନ୍ ଗାଏର ପହ୍ନା ଦୁଇ ସାରିଲା ପରେ ବି ଛୋଟ ନେଇ ହୁଏ ସେଟା ଠିକ୍ ଗାଈ ନେସେ। ତ ଇସବୁ ଜିନିଷ୍କେ ଆପଣମାନେ ଧ୍ୟାନ ଦେବାକେ ପଡ଼୍ବା। ଆର୍ ଗୋଟେ କଥା, ଦୁଧିଆଳି ଗାଈର ସ୍ୱଭାବ ମାନେ ତାର ହାବଭାବକେ ଆପଣ ଯଦି ଅନୁମାନ କରିବେ, ସେ ଗାଏ ଶାନ୍ତଶିଷ୍ଟ ଥିବା, ଲାତ ନେଇ ମାରୁଥିବା, ଗାଏ ତର୍କୁ ନେଇଥିବା, ଗାଏ ଗୁରସ୍ ଦେବାର ଶକ୍ତି କମ୍ ନେଇଥିବା ବେଲେ ସେଟା ଠିକ୍ ହିସାବର ଗାଏ। ଯେତେବେଲେ ଆମେ ଗାଏ ଘିନୁଛୁଁ, ଆମେ ଗୋଟେ ଜିନିଷ୍କେ ଅନୁମାନ କରିବା କଥା ଯେ ସେ ଗାଏ ଅଧିକ ଗୁରସ୍ ଦେଉଛି କି ନି। ଏଥିଲାଗି ଗାଏକେ ସକାଳେ ଆର ସଞ୍ଜେ ଦୁଇଥର ହିସାବରେ ଲାଗ 2 ଦିନ ଦୁଇବାର ଉଚିତ। ପ୍ରଥମ କରି ଯେନ୍ ଗୁରସ୍କେ ଆମେ ଦୁଇମୁ ତାକେ ଛାଡ଼ି କରି ଆମେ ଆର 2ରୁ 3 ଥର ଯେନ୍ ଗୁରସ୍ ଆମେ ଦୁଇମୁ ସେ ଗୁରସ୍ କେତେ ହେଲା ସେ ହିସାବରେ ଆମେ ଜାଣ୍ମୁ ଯେ ଇଟା ଗୋଟେ ଠିକ୍ ଗାଏ। ଯେନ୍ତାକି ସକାଳେ 4 ଲିଟର, ଉପର ବେଲା 3 ଲିଟର, 2 ଦିନ ସକାଳେ 4 ଲିଟର ଆର୍ ତାର ଦିନ 4 ଲିଟର ଦେବା। ଏନ୍ତା ହିସାବରେ ଯଦି ଆମେ ହିସାବ କିତାବ କର୍ମା ଯେ ଦୈନିକ ଯଦି 8 ଲିଟରରୁ ଅଧିକ ଦଉଛି ସେ ଗାଏ ଠିକ୍ ଗାଏ। ତ ଶ୍ରୋତା ବନ୍ଧୁ, ଆପଣମାନେ ଇସବୁ ଯଦି ଲକ୍ଷଣକେ ଦେଖିବେ ବେଲେ ଆପଣ ଠିକ୍ ଦୁଧିଆଲି ଗାଈ ବାଛି ପାରିବେ ଆରୁ ଠିକ୍ ଗାଏକେ ଆଣିକରି ଠିକ୍ ହିସାବରେ ଲାଳନ ପାଳନ କଲେ ଆପଣଙ୍କର ଆୟ ବି ବଢ଼୍ବା, ତାର୍ ସାଙ୍ଗେ ସାଙ୍ଗେ ଗୁରସ୍ ଦହି ମଇ ଘି ବିକି କରି ଆପଣ ଲାଭବାନ ବି ହେଇପାରିବେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ୍ ୱେଭ୍‌ରେ 248 meter ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶକ୍ତି ରୂପା। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏ ପର୍ଯ୍ୟନ୍ତ।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା।
1: ତୋ ଗର୍ଲସ୍ କ'ଣ ହଉଛି?
3: ବିଲ୍ ହଉଛି,
1: ଚାଲ ତୁ କାର୍ଡ ଦେ। ପିନ୍ ଦେ।
4: RBI कहे जे निजर पिन OTP CVV किंबा इंटरनेट बैंकिंग पासवर्ड कहा को दियंतु नाही। ऑनलाइन बैंकिंग केवल निजर ही कंप्यूटर मोबाइल एवं सिक्योर नेटवर्क द्वारा करंतु।

ଶକ୍ତିରୂପା ସଂସ୍କୃତି ପତ୍ରିକା କାର୍ଯ୍ୟକ୍ରମ ସଂସ୍କୃତିକୁ ଆପଣମାନଙ୍କୁ ସାଦରେ ସ୍ୱାଗତ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର। ସଂସ୍କୃତି ହେଉଛି ଏକ ଜାତିର ପରିଚୟ, ଗୌରବ ଓ ଅସ୍ତିତ୍ୱର ମୂଳ ଆଧାର। ଏହା କେବଳ ପର୍ବପର୍ବାଣି, ପରମ୍ପରା, ରୀତିନୀତି କିମ୍ବା ପୋଷାକର ନାମ ନୁହେଁ, ବରଂ ମଣିଷର ଚିନ୍ତାଧାରା, ଆଚାର, ବ୍ୟବହାର, ଭାଷା, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ଓ ଜୀବନ ଚିଇଁବାର ଶୈଳୀର ରୂପ ହେଉଛି ସଂସ୍କୃତି। ଯେଉଁ ଜାତିର ସଂସ୍କୃତି ଯେତେ ସମୃଦ୍ଧ, ସେହି ଜାତିର ପରିଚୟ ସେତେ ଗୌରବମୟ। ଭାରତ ଏକ ବିବିଧତାର ଦେଶ। ଏଠାରେ ଭିନ୍ନ ଭାଷା, ଧର୍ମ, ପରମ୍ପରା ଓ ଜୀବନଶୈଳୀ ଥିଲେ ମଧ୍ୟ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଆମ ସଂସ୍କୃତି। ସଂସ୍କୃତି ହେଉଛି ଆମ ଜୀବନର ଆତ୍ମା। ଏହା ଆମକୁ ଆମର ମୂଳ ସହିତ ଯୋଡ଼ି ରଖେ ଓ ଆମର ପରିଚୟକୁ ସମୃଦ୍ଧ କରେ। ଆମ ଓଡ଼ିଆ ସଂସ୍କୃତିରେ ରହିଛି ଭକ୍ତି, ଭାଇଚାରା, ସ୍ନେହ, ମମତା, ସହନଶୀଳତା ଓ ମାନବିକତାର ଅମୂଲ୍ୟ ଶିକ୍ଷା। ଆସନ୍ତୁ ଆମେ ସମସ୍ତେ ନିଜ ସଂସ୍କୃତିକୁ ଭଲ ପାଇବା, ଏହାର ମହତ୍ତ୍ୱକୁ ବୁଝିବା ଓ ଆଗାମୀ ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବା। କାରଣ ସଂସ୍କୃତି ଆମର ଗର୍ବ, ସଂସ୍କୃତି ଆମର ପରିଚୟ, ସଂସ୍କୃତି ହିଁ ଆମ ଜୀବନର ଅମୂଲ୍ୟ ସମ୍ପଦ।

0: ସଙ୍ଗୀତ ହେଉଛି ମନର ଭାଷା। ଏହା ଏମିତି ଏକ କଳା ଯାହା ଭାଷା, ଦେଶ, ଜାତି ଓ ସୀମାର ସମସ୍ତ ବନ୍ଧନକୁ ଅତିକ୍ରମ କରି ସିଧାସଳଖ ମନକୁ ଛୁଇଁଯାଏ। ସ୍ୱରରେ ରହିଛି ଆନନ୍ଦ, ତାଳରେ ରହିଛି ଉତ୍ସାହ ଏବଂ ଗୀତରେ ରହିଛି ଜୀବନର ଅନେକ ଅଗୁହା କଥା। ଖୁସିର ମୁହୂର୍ତ୍ତ ହେଉ କି ଦୁଃଖର ସମୟ, ସଙ୍ଗୀତ ସବୁବେଳେ ଆମର ଏକ ନିଆରା ସାଥୀ ହୋଇ ରହିଥାଏ। ଓଡ଼ିଆ ସଙ୍ଗୀତର ପରମ୍ପରା ବହୁ ପୁରାତନ ଓ ସମୃଦ୍ଧ। ଓଡ଼ିଶୀ ସଙ୍ଗୀତ, ଭଜନ, ଜଣାଣ, ଲୋକଗୀତ, ଚଳଚ୍ଚିତ୍ର ସଙ୍ଗୀତ ଓ ଆଧୁନିକ ଗୀତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଗାୟକ ଓ ଗାୟିକାମାନେ ନିଜର ପ୍ରତିଭାର ପରିଚୟ ଦେଇ ଆସିଛନ୍ତି। ସେମାନଙ୍କ କଣ୍ଠର ମଧୁରତା, ସାଧନା ଓ ନିଷ୍ଠା ଆମ ସଙ୍ଗୀତ ଜଗତକୁ ଆହୁରି ସମୃଦ୍ଧ କରିଛି। ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ରଥ। ଆପଣଙ୍କୁ ଆମ ସଂସ୍କୃତି ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ। ମ୍ୟାଡ଼ାମ୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ୍।
0: ପ୍ରଥମେ କହିବେ କି

0: ସଙ୍ଗୀତ ପ୍ରତି ଆପଣଙ୍କର ଆକର୍ଷଣ କେବେ ଓ କିପରି ସୃଷ୍ଟି ହୋଇଥିଲା?
1: ଛୋଟବେଳଠୁ ହିଁ ମୁଁ ଗାଇବାକୁ ଭଲ ପାଏ, ସେତେବେଳୁ ହିଁ ମୋର ସଙ୍ଗୀତ ପ୍ରତି ଆକର୍ଷଣ ଥିଲା।
0: ଏ ଯେଉଁ ସଙ୍ଗୀତ ଶିକ୍ଷାଟା ଆପଣ କେଉଁଠି ଶିଖିଥିଲେ କି କେମିତି?
1: ଛୋଟବେଳେ ଶିଖୁଥିଲି, କିନ୍ତୁ ପ୍ରକୃତ ଗୁରୁ ହେଉଛନ୍ତି ମୋ ମା। ସେ ଜଣେ ଶିକ୍ଷୟିତ୍ରୀ, ଗାୟିକା, ଲେଖିକା, କବୟିତ୍ରୀ ମଧ୍ୟ। ତ ତାଙ୍କଠୁ ମୁଁ ବହୁତ କିଛି ଶିକ୍ଷା ପାଇଛି। ତ ଗୁରୁ ହେଉଛନ୍ତି ମୋ ମା।
0: ଏଇଠି ଆପଣଙ୍କର ଗୋଟେ ଗୀତ ଆମେ ଶୁଣିବାକୁ ଚାହିଁବୁ।
1: ଆଜ୍ଞା।

0: ବହୁତ ସୁନ୍ଦର। ଆପଣ ଯେମିତି କହିଲେ ମାଆଙ୍କଠୁ ଆପଣ ସଙ୍ଗୀତ ଶିଖିଛନ୍ତି, ତ କେବେ କାହାକୁ ଗୁରୁ କରିନାହାନ୍ତି?
1: ନା, ଗୁରୁ କରିନି, ଗୁରୁ ମା, ଆଉ ଦ୍ୱିତୀୟରେ ସେଇ ଭଗବାନ ଏକା ମୋ ଗୁରୁ।
0: ଆପଣ ଯେମିତି କହିଲେ ମାଆଙ୍କଠୁ ଆପଣ ଗୀତ ଶିଖିଲେ ବୋଲି, ଯେତେବେଳେ ପ୍ରଥମେ ଆପଣ ଗୀତଟି ଗାଇଲେ ସେଇ ସମୟର ଅନୁଭୂତି ଆପଣଙ୍କର କେମିତି, ଆଉ କେତେ ବୟସ ହେଇଥିଲା ଆପଣଙ୍କୁ?
1: ମୁଁ ତୃତୀୟ ଚତୁର୍ଥ ଯେତେବେଳେ ପଢ଼ୁଥିଲି ସେଇ ସମୟରୁ ମୁଁ କମ୍ପିଟିସନରେ ଭାଗ ନିଏ। ମୋ ମା ମୋତେ ଗୀତ ଶିଖାନ୍ତି ଆଉ ମୁଁ ପ୍ରତିଥର ପ୍ରଥମରେ ହିଁ ପୁରସ୍କୃତ ହେଉଥିଲି। ତ ସେଇଠୁ ମୋତେ ଗୋଟେ ନିଜ ଉପରେ ଆସିଲା ଯେ ମୁଁ ଗୋଟେ ଭଲ ଗୀତ ଗାଉଛି, ତେଣୁ ବୋଧେ ମୁଁ ସବୁ ଜାଗାରେ ପୁରସ୍କୃତ ହେଉଛି। ତ ମୋତେ ସେଇ ସମୟରୁ ଲାଗିଲା ନା ଗୀତ ପ୍ରତି ମୋର ଦୁର୍ବଳତା ଅଛି।
0: ଆପଣ କେବେ କେଉଁ ମଞ୍ଚରେ ସଙ୍ଗୀତ ଗାନ କରିଛନ୍ତି?
1: ଆଜ୍ଞା, ମୁଁ ବର୍ତ୍ତମାନ କଳାହାଣ୍ଡି ଉତ୍ସବରେ ଗାଏ, ପୌରପାଳିକା ହେଲା, ଆଉ ଯେତେବେଳେ ମୁଁ ପଢ଼ୁଥିଲି କଳାହାଣ୍ଡି ୟୁନିଭର୍ସିଟିରେ ସେହି ସମୟରେ ମୁଁ ଷ୍ଟେଜରେ ଗାଏ, ଆନୁଆଲ୍ ଫଙ୍କସନ୍ ହେଲା କି ଆମର ପ୍ରୋଗ୍ରାମ ହୁଏ ସେଇଠି ମୁଁ ସବୁବେଳେ ଗୀତ ପାର୍ଟିସିପେଟ୍ କରେ। ମୁଁ
0: ଯେତେବେଳେ ପ୍ରଥମେ ମଞ୍ଚରେ ଆପଣ ଗୀତ ଗାଇଥିଲେ ସେହି ସମୟର ଅନୁଭୂତି ଆପଣଙ୍କର କେମିତି ଥିଲା?
1: ବହୁତ ଭଲ ଥିଲା, କାହିଁକି ନା ଗୀତ ହେଉଛି ମୋ ଜୀବନ, ବିନା ସଙ୍ଗୀତରେ ବୋଧେ ମୁଁ ବଞ୍ଚିପାରିବିନି। ଏବଂ ମୋତେ ଯେତେବେଳେ କୌଣସି ଦୁଃଖ ଲାଗେ କି ଯେକୌଣସି ମୁହୂର୍ତ୍ତରେ ସେଇ ଭଗବାନଙ୍କର ଯଦି ସେଇ ଭଜନଟା ମୁଁ ଗାଏ କି ଶୁଣେ, ସବୁ ଦୁଃଖ ମୋର କୁଆଡ଼େ ଉଭେଇ ଯାଏ।
0: କେଉଁ ପ୍ରକାର ଗୀତ ଗାଇବାକୁ ଆପଣ ପସନ୍ଦ କରନ୍ତି?
1: ମୁଁ ଭଜନ ଗାଏ, ସମ୍ବଲପୁରୀ ଗୀତ ବି ଗାଏ, ଆଧୁନିକ ଗୀତ ବି ଗାଏ, ଓଡ଼ିଶୀ ବି ଗାଏ, ସବୁ ପ୍ରକାର ଗୀତ ଟିକେ ଟିକେ ମୁଁ ଗାଏ।
0: ଏଇଠି ଆମେ ଆପଣଙ୍କର ଆଉ ଗୋଟେ ଗୀତ ଶୁଣିବାକୁ ଚାହିଁବୁ, ଏବେ ଆପଣ କ'ଣ ଆମକୁ ଶୁଣେଇବେ?
1: ଏବେ ମୁଁ ପୁରୁଣା ଆଧୁନିକ ଗୀତଟିଏ ଶୁଣେଇବି।

0: ସଙ୍ଗୀତ ଜୀବନର ସବୁଠାରୁ ସ୍ମରଣୀୟ ଅନୁଭୂତି ଆପଣଙ୍କର କ'ଣ ଥିଲା?
1: ଯେତେବେଳେ ମୁଁ ଦଶମ ପଢ଼ୁଥିଲି ସେତେବେଳେ ରେଡ଼ିଓ ଷ୍ଟେସନରୁ ଗୋଟେ ଫର୍ମ ଆସିଥିଲା ମୋ ପାଖକୁ, ଯେ ସେଠି ମୁଁ ଫିଲ୍ଅପ୍ କଲେ ମୁଁ ରେଡ଼ିଓ ଷ୍ଟେସନରେ କିଛି ଗାଇପାରିବି। ତ ସେଇ ସମୟରେ ସେଇଟା ହେଇପାରିନଥିଲା କୌଣସି କାରଣବଶତଃ, ତ ମୁଁ ଆସିପାରିନଥିଲି। ତ ମୁଁ ଭାବୁଛି ମୋର ସବୁଠୁ ସ୍ମରଣୀୟ ଦିନ ହେଉଛି ଆଜି, ଯେହେତୁ ମୁଁ ରେଡ଼ିଓ ଷ୍ଟେସନରେ ପ୍ରଥମ ଥର ସେ ଭଗବାନଙ୍କର ଆଶୀର୍ବାଦରୁ ହଉ ମୁଁ ଆଜି ଏଇ ଜାଗାରେ ଯେଉଁ ବସିଛି, ଏଇଟା ହେଉଛି ମୋ ପାଇଁ ସବୁଠାରୁ ସ୍ମରଣୀୟ ଦିନ।
0: ମାନେ ଛୋଟବେଳେ ଯେଉଁ ଇଚ୍ଛାଟା ଆପଣଙ୍କର ଥିଲା ଆଜି ସେଇଟା ପୂରଣ ହେଇଯାଇଛି?
1: ନିହାତି ମ୍ୟାଡ଼ାମ, ଆଜି ସେ ଭଗବାନଙ୍କର ଆଶୀର୍ବାଦରୁ, ଗୁରୁଜନଙ୍କର ଆଶୀର୍ବାଦରୁ ହଉ, ମାନେ ଏଇ ଆଶାଟା ଆଜି ଯେଉଁ ପୂରଣ ହେଇଛି ତାହା ମୋର ଏତେ ଖୁସି ମୁଁ କହିବି ପାରୁନାହିଁ। ଯେଉଁଦିନ ମୋ ପାଖକୁ ଆପଣ ରିଙ୍ଗ କରିଥିଲେ ଯେ ଆସିବେ ବୋଲି, ସେଦିନ ମୁଁ ଭାବିଲି ବୋଧେ ଭଗବାନ କିଛି ଚମତ୍କାର କଲେ। ଯାହା ବି ହଉ, ଛୋଟ ଜିନିଷଟେ ବି ହଉ, କିନ୍ତୁ ମୁଁ ଆଜି ଯେଉଁ ଆସିକି ଏଇ ରେଡ଼ିଓ ଷ୍ଟେସନରେ ଆକାଶବାଣୀରେ ବସିଛି, ସେଇଟା ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ।
0: ଗୀତ ଗାଇବା ସମୟରେ ଆପଣ କେଉଁ ପ୍ରକାର ଭାବନାକୁ ଅନୁଭବ କରନ୍ତି?
1: ଗୀତ ଗାଇବା ସମୟରେ ମୁଁ ଯେଉଁ ଗୀତ ବି ଗାଏ, ଭଗବାନଙ୍କର ଗୀତ ହଉ, ଭଗବାନଙ୍କ ପାଖରେ ମୁଁ ନିଜକୁ ସମର୍ପିତ କରିଦିଏ। ଆଧୁନିକ ଗୀତ ହେଉ କିମ୍ବା ସମ୍ବଲପୁରୀ ହେଉ, ଯେଉଁ ଜାଗାରେ ମୁଁ ମୋ ମନଟାକୁ ସେମିତି ଆକାରରେ ମୁଁ ତାକୁ ପ୍ରକାଶ କରେ, ସମ୍ବଲପୁରୀରେ ହେଉ କି ଭଗବାନଙ୍କର ଗୀତ ହେଉ କି ଆଧୁନିକ ଗୀତ ହେଉ।
0: ଆପଣଙ୍କ ମତରେ ସଙ୍ଗୀତ ମଣିଷ ଜୀବନରେ କେତେ ଗୁରୁତ୍ୱ ରଖେ ବୋଲି କହିବେ?
1: ସଙ୍ଗୀତ ହେଉଛି ଜୀବନର ଗୋଟିଏ ଅଂଶ, ଯେଉଁଟାକି ଆମେ ତାକୁ କେବେ କଳନା କରିପାରିବା ନାହିଁ କି କାହା ସାଙ୍ଗରେ ତୁଳନା କରିପାରିବା ନାହିଁ। ତେଣୁ ସଙ୍ଗୀତ ମାନେ ମୋ ମତରେ ଜୀବନ।
0: ଏଇଠି ଆପଣଙ୍କର ଆଉ ଗୋଟିଏ ଗୀତ ଆମେ ଶୁଣିବାକୁ ଚାହିଁବୁ।
1: ନିଶ୍ଚୟ ମ୍ୟାଡ଼ାମ।

0: ଯେତେବେଳେ ଆପଣ ମଞ୍ଚରେ ପ୍ରଥମ ଥର ଗୀତ ଗାଇଥିଲେ ଆଉ ପୁରସ୍କୃତ ହୋଇଥିଲେ, ସେହି ସମୟରେ ଆପଣଙ୍କ ଅନୁଭବଟା କେମିତି ଥିଲା?
1: ନା, ମୁଁ ତ ଛୋଟବେଳରୁ ହିଁ ଗୀତ ଗାଏ, ଆଉ ମୁଁ ଯେତେବେଳେ ବି ମୁଁ ଷ୍ଟେଜ୍ରେ ପାଠ ପଢ଼ିଲା ବେଳେ ହଉ, କଲେଜରେ ପଢ଼ିଲା ବେଳେ ହଉ, କି ବର୍ତ୍ତମାନ ମଧ୍ୟ ମୁଁ ଯେତେବେଳେ ବି ଷ୍ଟେଜ୍କୁ ଯାଇକି ଗୀତ ମୋର ଗାଏ, ସମସ୍ତେ କହନ୍ତି ଇଏ ପ୍ରଥମ ପୁରସ୍କାର ନିହାତି ପାଇବ। ତ ମୁଁ ଛୋଟବେଳରୁ ହିଁ ଯେତେବେଳେ ପାଏ, ତ ମୋତେ ଲାଗେ କି ଭଗବାନଙ୍କର ଗୋଟେ ଆଶୀର୍ବାଦ ମୋ ଉପରେ ଅଛି। ସେ ପ୍ରଥମ ହେଉ ଦ୍ୱିତୀୟ ହେଉ, ପୁରସ୍କାର କିଛି ମୂଲ୍ୟ ନାହିଁ, କିନ୍ତୁ ଯେଉଁ ଗୀତଟା ମୁଁ ଗାଏ, ଯେଉଁ ମୋର ଦର୍ଶକ, ଯେଉଁ ମୋର ଟିଚର୍ମାନେ ହୁଅନ୍ତୁ, ଯେଉଁ ଖୁସି ହୁଅନ୍ତି, ସେଇଟା ମୋ ପାଇଁ ବଡ଼ ପୁରସ୍କାର ବୋଲି ମୁଁ ମନେ କରେ।
0: ବିବାହ ପରେ ଆପଣ ଯେତେବେଳେ ଆପଣଙ୍କ ଗୀତକୁ ନେଇ କୌଣସି ମଞ୍ଚରେ ଆପଣ ଗାଇଲେ, ତ ପରିବାର ଲୋକଙ୍କ ସହଯୋଗ କେମିତି ଥିଲା କହିବେ?
1: ହଁ, ପରିବାର ଲୋକଙ୍କ ସହଯୋଗ ଥିଲା। ମୋ ସ୍ୱାମୀ, ସିଏ ବି ତାଙ୍କର ବି ସହମତି ଥିଲା। ଯେହେତୁ ଛୋଟ ଛୋଟ ଛୁଆ ମୋର ଦୁଇଟା ଥିଲେ, ତ ମୁଁ ଟିକେ ଡେରିରେ ମୁଁ ଷ୍ଟେଜ୍କୁ ଆସିପାରିଲି। ଡେରିରେ ହେଲେ ମଧ୍ୟ ମୁଁ ବର୍ତ୍ତମାନ ବହୁତ ଖୁସି। ଏବେ ବି ଯାହା ଅଛି, ଯାହା ବି ମୁଁ ଷ୍ଟେଜ୍ରେ ମୋର ଦିଏ, ଗୀତ ଗାଏ, ସେଥିରେ ବି ବହୁତ ଖୁସି ଅଛି। ଏଥିରେ ମୋ ପରିବାର, ମୋ ଶାଶୁଘର ଲୋକଙ୍କର ବି ବହୁତ ସହଯୋଗ ରହିଛି।
0: ନିଶ୍ଚୟ, ଯଦି ପରିବାରର ସହଯୋଗ ନଥିଲେ ଗୋଟେ ମହିଳା କେବେ ବି ସେ ଆଗକୁ ବଢ଼ିପାରିବ ନାହିଁ।
1: ଆଜ୍ଞା,
0: ସମସ୍ତଙ୍କ ସହମତି ଆଉ ସହଯୋଗରେ ହିଁ ସେ କିଛି କରିପାରେ।
1: ନିହାତି ମ୍ୟାଡ଼ାମ୍।
0: ଏଇଠି ଆଉ ଗୋଟିଏ ଗୀତ ଆପଣଙ୍କର ଆମେ ଶୁଣିବାକୁ ଚାହିଁବୁ।
1: ଆଜ୍ଞା,
0: ବର୍ତ୍ତମାନ ଆପଣ କ'ଣ ଆମକୁ ଗାଇକି ଶୁଣେଇବେ?
1: ମୁଁ ପୁରୁଣା ସମ୍ବଲପୁରୀ ଗୀତଟିଏ ଗାଇକି ଶୁଣୁଛି।

0: ଜଣେ ଗାୟିକା ଭାବେ ଆପଣଙ୍କର ସବୁଠାରୁ ବଡ଼ ସ୍ୱପ୍ନ କ'ଣ?
1: ମୋର ସ୍ୱପ୍ନ ହେଉଛି ଗୋଟେ ବଡ଼ ମଞ୍ଚରେ ମୁଁ ମୋର ଗୀତ ପରିବେଷଣ କରିବି, ଯେଉଁଟାକି ମୋର ଛୋଟବେଳୁ ସ୍ୱପ୍ନ ଥିଲା ଯେ ମୁଁ ଇଣ୍ଡିଆନ୍ ଆଇଡ଼ଲ୍ ହେଉ କି ଆମରିଶ୍ୱର ହେଉ, ସବୁ ପ୍ରୋଗ୍ରାମ୍ରେ ମୁଁ କେବେ ଯାଇପାରିନି କୌଣସି କାରଣବଶତଃ। ଯେହେତୁ ମୋ ମାମା ବାବା ଦୁଇ ଜଣ ଯାକ ସର୍ଭିସ୍ କରୁଥିଲେ, ଆମକୁ ସେମାନେ ସମୟ ଦେଇପାରିନଥିଲେ, ତେଣୁ ମୁଁ ବଡ଼ ଷ୍ଟେଜ୍ରେ ଗାଇପାରିନି ବର୍ତ୍ତମାନ ପର୍ଯ୍ୟନ୍ତ। ତ ମୋର ସ୍ୱପ୍ନ ଯେ ମୁଁ ଗୋଟେ ବଡ଼ ମଞ୍ଚରେ ଦିନେ ନା ଦିନେ ଗାଇବି।
0: ଏମିତି ଦିନକୁ ଆପଣ କେତେ ସମୟ ଅଭ୍ୟାସ କରନ୍ତି?
1: ହଁ, ମୁଁ ଯେତେବେଳେ ମୁଁ ରୋଷେଇ କରେ, ରୋଷେଇ କରୁ କରୁ ମୁଁ ଗୀତ ଶୁଣି ଶୁଣି ମୁଁ ସେଇ ଗୀତକୁ ଘଣ୍ଟାଟେ ବି ହଉ ମୁଁ ତାକୁ ପ୍ରାକ୍ଟିସ୍ କରେ।
0: ପ୍ରତ୍ୟେକ ଦିନ କରନ୍ତି?
1: ଆଜ୍ଞା।
0: ଗୀତ ତ ଗାଆନ୍ତି, କୌଣସି ବାଦ୍ୟଯନ୍ତ୍ର ଉପରେ ଆପଣଙ୍କର କିଛି ଶିଖିବାର ଇଚ୍ଛା ଅଛି କି କେମିତି?
1: ହଁ, ମୁଁ ହାରମୋନିୟମ୍ ବି ଟିକେ ବଜେଇ ଜାଣିଛି।
0: ମାନେ ଶିଖିଛନ୍ତି କି କେମିତି?
1: ଛୋଟବେଳୁ ମୁଁ ସାରେଗାମା ପାଧାନିସାରୁ ଯେଉଁ ଷ୍ଟାର୍ଟ କରିଥିଲି ମୋର ଶିକ୍ଷାଟା, ସେଇ ସାରେଗାମା ପାଧାନିସାରୁ ହିଁ ମୁଁ କିଛି କିଛି ଶିଖିଛି।
0: ଏଇଠି ଆଉ ଗୋଟିଏ ଗୀତ ଆମକୁ ଶୁଣାନ୍ତୁ।

0: ବହୁତ ଭଲ ଲାଗିଲା ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହୋଇକି। ଆଜି ଆପଣ ଆପଣଙ୍କର ମୂଲ୍ୟବାନ ସମୟରୁ ଆମକୁ କିଛି ସମୟ ଦେଲେ, ଆପଣଙ୍କ ସଙ୍ଗୀତ ଆମକୁ ଗାଇ ଶୁଣେଇଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ନମସ୍କାର।
1: ଧନ୍ୟବାଦ ମ୍ୟାଡ଼ାମ୍ ମୋତେ ଏଇ ସୁଯୋଗ ଦେଇଥିବାରୁ। ନମସ୍କାର, ଜୟ ଜଗନ୍ନାଥ।
0: ଶୁଣୁଥିଲେ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ରଥ ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା। ସମୟ ଇସାରା କରୁଛି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143। ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍କୋଡ଼୍ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

0: ଶ୍ରୋତବନ୍ଧୁ ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୁଜରାଟର ଏକତାନଗରଠାରେ ଆଜି ସନ୍ଧ୍ୟାରେ 72ତମ ଜାତୀୟ

0: ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଜଳ ସଂରକ୍ଷଣ ଦିଗରେ ସହଯୋଗ ଓ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ ପ୍ରଦାନ। 11 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା T20 କ୍ରିକେଟ୍ ଟାଇଟଲ୍ ହାସଲ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ NCB ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଭବିଷ୍ୟତ ପିଢ଼ିକୁ ନିଶାଦ୍ରବ୍ୟ ଆହ୍ୱାନରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ମିଳିମିଶି ଆହ୍ୱାନର ସମାଧାନ ଅଂଶୀଦାର ଭାବେ ଦାୟିତ୍ୱ ନିର୍ବାହ ଶୀର୍ଷକରେ ସମ୍ମିଳନୀ ଆୟୋଜିତ ହେଉଛି। 2026-2029 ସମୟସୀମା ମଧ୍ୟରେ ନିଶାଦ୍ରବ୍ୟ ନିରୋଧୀ ପଦକ୍ଷେପଗୁଡ଼ିକ ଉପରେ ସମ୍ମିଳନୀରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନିଶାଦ୍ରବ୍ୟ ନିରୋଧୀ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟେଲିଭିଜନରେ ପ୍ରସାରଣ ହେବାକୁ ଥିବା ବିଜ୍ଞାପନଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ନିଶାମୁକ୍ତ ଭାରତ ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଲକ୍ଷ୍ନୌ ଡେରାଡୁନ୍ ଜୋନ୍ର NCB ନୂତନ କାର୍ଯ୍ୟାଳୟ ପାଇଁ ଶ୍ରୀ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମ୍ମିଳନୀରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସର ମୁଖ୍ୟ ଅଂଶଗ୍ରହଣ କରିଛନ୍ତି ବୋଲି NCB ସୂଚନା ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସମାରୋହ ଅନୁଷ୍ଠିତ ହେଉଛି। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଆସୁଛି। ଏଥିରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିପାଦିତ ବ୍ୟକ୍ତିବିଶେଷ, ଫିଲ୍ମ ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ମସିହା ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ସମାରୋହରେ ସିନେ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ। Article 370 ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ। ଶ୍ରେଷ୍ଠ ଅଭିନେତା ଭାବେ ବ୍ରାମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚାମ୍ପିୟନର ଅଭିନେତା କାର୍ତ୍ତିକ ଆର୍ୟନ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭବିଷ୍ୟତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ବୈଷ୍ଣବ କହିଛନ୍ତି ବିଶ୍ୱପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ରହିଥିବା ଏକତା ନଗରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମାରୋହରେ ଯୋଗଦେବେ। ବିଶ୍ୱ ପର୍ଯ୍ୟଟନ ସଚେତନତାକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
1: हमारा प्रयास है कि नेशनल फिल्म अवार्ड को एक कॉन्फ्रेंस रूम से बाहर निकालकर इसको जनता के बीच में पहुंचाएं और टूरिज्म के माध्यम से आगे बढ़ाएं। तो मैं सभी राज्यों से भी निवेदन करूंगा इस फिल्म अवार्ड के बाद में का जो नेशनल फिल्म अवार्ड हमें करना है उसके लिए सभी राज्य जो सबसे अच्छा टूरिज्म स्पॉट है उस टूरिज्म के डेस्टिनेशन को अपना प्रपोजल दे। हर तरह की चीज एक 360 डिग्री उसका डेवलपमेंट का प्लान बना के उसको एग्जीक्यूट करे तो जो राज्य का प्रपोजल सिलेक्ट होगा अगला नेशनल फिल्म अवार्ड उस टूरिस्ट डेस्टिनेशन पे होगा।
0: ଶ୍ରୀ ବୈଷ୍ଣବ ଏହି ଅବସରରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ପରବର୍ତ୍ତୀ ସଂସ୍କରଣ ଆଉ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜଳର ସଠିକ୍ ବ୍ୟବହାର ଉପରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ନବମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ଜଳ ସଂରକ୍ଷଣ ଦିଗରେ ସହଯୋଗ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଯୁକ୍ତି ବିଦ୍ୟା, ନବସୃଜନ, ସୁଦୃଢ଼ ବ୍ୟକ୍ତି, ଗବେଷଣାଲବ୍ଧ ଜ୍ଞାନ, କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଏବଂ ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନିକ ସହଯୋଗ ଏବଂ ଆବଶ୍ୟକସ୍ଥଳେ ଦେଶ ମଧ୍ୟରେ ଭୌଗୋଳିକ ସୀମାପାର ପଦକ୍ଷେପ ପାଇଁ ସେ ପରାମର୍ଶ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ବର୍ଷାର ପରିମାଣକୁ ଅନିଶ୍ଚିତ କରୁଛି। ଅତ୍ୟଧିକ ବର୍ଷା ତଥା ଦୀର୍ଘକାଳୀନ ଶୁଷ୍କ ପରିସ୍ଥିତି ପରିଚାଳନା ପାଇଁ ସଠିକ୍ ବ୍ୟବସ୍ଥା

0: ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ନଦୀ ଅବବାହିକା ପରିଚାଳନା, ଭୂତଳ ଜଳ ପୁନଃ ସଂରକ୍ଷଣ, ବର୍ଷା ଜଳ ଅମଳ, ଦକ୍ଷତା ସମ୍ପନ୍ନ ଜଳସେଚନ ପରିଚାଳନା ଲକ୍ଷ୍ୟ ନେଇ ଏକ ସମନ୍ୱିତ ପଦ୍ଧତିରେ କାର୍ଯ୍ୟ କରାଯିବା ଆବଶ୍ୟକ। ସମ୍ମିଳନୀରେ ଯୋଗଦେଇ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱଚ୍ଛ ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ନେଇ ସରକାର ଅଙ୍ଗୀକାରବଦ୍ଧ। ଜଳ ଏକ ସହଭାଗୀ ସମ୍ବଳ ହୋଇଥିବାରୁ ଏହାର ସଂରକ୍ଷଣକୁ ସହଭାଗୀ ଦାୟିତ୍ୱ ଭାବେ ନିର୍ବାହ କରାଯିବା ଉଚିତ ବୋଲି ସେ କହିଛନ୍ତି।
1: माननीय प्रधानमंत्री श्री नरेंद्र मोदी जी के नेतृत्व में भारत ने जल प्रबंधन को जन भागीदारी से जोड़ने, इसे जन आंदोलन बनाने पर लगातार बल दिया है। भारत के लिए जल सुरक्षा विकसित भारत 2047 की मजबूत नींव है। पानी का संबंध हमारी खेती, भोजन, स्वास्थ्य, उद्योग, ऊर्जा और पर्यावरण से भी जुड़ी हुई है।
0: ଜଳବାୟୁ ଆଧାରିତ ନିରନ୍ତର ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ପାଞ୍ଚ ଦିନିଆ ଏହି କାର୍ଯ୍ୟକ୍ରମରେ ନେଦରଲାଣ୍ଡସ ଓ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହୋଇଛନ୍ତି। ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ନିର୍ବାଚନ କମିଶନ ଆଜି 11 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର 10 ଏବଂ ଉତ୍ତରାଖଣ୍ଡର 1 ଆସନ ଅନ୍ତର୍ଭୁକ୍ତ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବିଏସ୍ପିର ରାମଜୀଙ୍କ ସମେତ ଅନ୍ୟ 6 ଆସନ୍ତା ନଭେମ୍ବର ମାସ 25 କାର୍ଯ୍ୟକାଳ ପୂରଣ ହେଉଛି। ଉତ୍ତରାଖଣ୍ଡର ରାଜ୍ୟସଭା ସଦସ୍ୟ ନରେଶ ବନ୍ସଲଙ୍କର ମଧ୍ୟ ଆସନ୍ତା ନଭେମ୍ବର ମାସ 25 କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଥିପାଇଁ ପଶ୍ଚିମବଙ୍ଗ ରାଜ୍ୟସଭାର ମଧ୍ୟ 1 ଆସନରେ ନିର୍ବାଚନ ନେଇ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଟିଏମ୍ସି ସାଂସଦ ରୁକ୍ମିଣୀ ମଲ୍ଲିକଙ୍କର ଇସ୍ତଫା ଯୋଗୁଁ ଏହି ଆସନଟି ଖାଲି ପଡ଼ିଛି। ଆସନ୍ତା 29 ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ସହ ଅକ୍ଟୋବର 16 ଭୋଟ୍ ଗ୍ରହଣ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଉତ୍ତରପ୍ରଦେଶର 11, ବିହାରର 8, ମହାରାଷ୍ଟ୍ରର 5 ଏବଂ କର୍ଣ୍ଣାଟକର 4 ବିଧାନ ପରିଷଦ ଆସନରେ ନିର୍ବାଚନ ପାଇଁ କମିଶନ ଘୋଷଣା କରିଛନ୍ତି। ଏଥିପାଇଁ 29 ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆସନ୍ତା ମାସ 23 ମତଗ୍ରହଣ କରାଯିବ ବୋଲି କମିଶନ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏଲ୍ଆଇ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଉତ୍ପାଦ ଭିତ୍ତିକ ପ୍ରୋହାହନ ଯୋଜନା ଅଧୀନରେ ସରକାର ଉତ୍ପାଦନ ବୃଦ୍ଧି ଏବଂ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ଏବେ ଭାରତରେ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଣତ ହୋଇଛି। ଇଲେକ୍ଟ୍ରୋନିକ୍ସ, ଜୈବ ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅଟୋମେଟିକ୍ ଉତ୍ପାଦନ ସମେତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ବ୍ୟାପକ ଅଭିବୃଦ୍ଧି ଘଟିଛି। ସେମିକଣ୍ଡକ୍ଟର କ୍ଷେତ୍ରରେ କର୍ଣ୍ଣାଟକ ଗତିଶୀଳ ହେଉଛି। ଔଷଧ ତଥା ଚିକିତ୍ସା ଉପକରଣ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପିଏଲ୍ଆଇ ଯୋଜନା ଉପଯୋଗୀ ସାବ୍ୟସ୍ତ ହୋଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଟି20 କ୍ରିକେଟ୍ ବର୍ଗରେ ଭାରତ ଟାଇଟଲ୍ ହାସଲ କରିଛି। ଜାପାନର ନିସିହେନ୍ଠାରେ ଖେଳାଯାଉଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 147 ପରାସ୍ତ କରିଛି। ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 3 ବିନିମୟରେ 216 ସଂଗ୍ରହ କରିଛି। ଦଳ ପକ୍ଷରେ ସ୍ମୃତି ମାନ୍ଧାନା ସର୍ବାଧିକ 79 ସଂଗ୍ରହ କରିଛନ୍ତି। 217 ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ସମସ୍ତ ୱିକେଟ୍ ହରାଇ 69 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଦଳଗତ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୁଜରାଟର ଏକତାନଗରଠାରେ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଜଳ ସଂରକ୍ଷଣ ଦିଗରେ ସହଯୋଗ ଏବଂ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ ପ୍ରଦାନ। 11 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟ୍ ଟାଇଟଲ୍ ହାସଲ କରା ଭାରତ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the Midday News. The headlines. Vice President C.P. Radhakrishnan says India International Water Week is a significant platform to bring all stakeholders to deliberate upon challenges of water management. Union Home

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ରାଜ୍ୟର 28 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ପାଇବେ ପକ୍କା ଘର। ଅବପାତ ପ୍ରଭାବରେ ଅତିପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ସତର୍କ ସୂଚନା। ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ସ୍ୱର୍ଣ୍ଣପଦକ ହାସଲ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ଶୋକ ପ୍ରସ୍ତାବ ପରେ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ଓ MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବଂଗତ ସଦସ୍ୟ ଡମ୍ବରୁ ମାଝି, ସୁଶାନ୍ତ ସିଂ, ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆଇବ ଖାନ, ଶିବାଜୀ ମାଝି ଓ ନେପାଳ ବନ୍ୟାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ, CPIM ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଦିବଂଗତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଠ୍ୟପୁସ୍ତକ ତ୍ରୁଟି ଏବଂ MMDR ସଂଶୋଧ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ଉପବାଚସ୍ପତି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆସନ୍ତା ମାସ 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ 9 କାର୍ଯ୍ୟଦିବସ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ରାଜ୍ୟ 28,42,000 ଉର୍ଦ୍ଧ୍ୱ ପରିବାର ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗୃହରେ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ସର୍ଭେଭୁକ୍ତ ପରିବାରଙ୍କ ତାଲିକା ପ୍ରସ୍ତୁତ ଓ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତି ପରେ ରାଜ୍ୟରେ ହିତାଧିକାରୀମାନଙ୍କୁ ଗୃହ ମଞ୍ଜୁର କରାଯିବ। 2025-26 2026-27 ଆର୍ଥିକ ବର୍ଷରେ ଏହି ଯୋଜନାରେ କୌଣସି ଗୃହ ମଞ୍ଜୁର କରାଯାଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ରାଜ୍ୟର 30 ଜିଲ୍ଲାର 51 ବନଖଣ୍ଡରେ 6,999 ହେକ୍ଟର ସଘନ ବନୀକରଣ, 50,355.3 ହେକ୍ଟର ଜଙ୍ଗଲର ପୁନରୁଦ୍ଧାର, 3,823.6 ରାସ୍ତାପାର୍ଶ୍ୱ ବନୀକରଣ ସହ 13 ଉର୍ଦ୍ଧ୍ୱ ଚାରାରୋପଣ କରାଯାଇଛି। ବିଧାନସଭାରେ ସଦସ୍ୟ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର 2023 ରିପୋର୍ଟ ଅନୁଯାୟୀ ରାଜ୍ୟରେ 21,065.55 ବର୍ଗ କିଲୋମିଟର ପରିମିତ ପ୍ରାକୃତିକ ଜଙ୍ଗଲ ରହିଛି। 2024-2027 3 ଆର୍ଥିକ ବର୍ଷରେ ବନୀକରଣ ଓ ରକ୍ଷଣାବେକ୍ଷଣ ବାବଦରେ ମୋଟ 949,22,00,000 ଟଙ୍କା ବ୍ୟୟ କରାଯାଇଛି। 2024 ଅଗଷ୍ଟ ମାସ ମଧ୍ୟରେ 2,890 ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ବାହାରୁ ଉଦ୍ଧାର କରାଯାଇଛି। ସେହିପରି 388 ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ରାଜ୍ୟ ବାହାରୁ ନିଜ ଗ୍ରାମକୁ ଅଣାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ଆଜି ବିଧାନସଭାରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି। ବିଧାୟକ ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ 1,515 ରହିଛନ୍ତି। ଏହି ଅବଧି ମଧ୍ୟରେ ନୂଆପଡ଼ାର 503, କଳାହାଣ୍ଡିର 178 ଏବଂ ବରଗଡ଼ର 137 ଶ୍ରମିକଙ୍କୁ ଅନ୍ୟ ରାଜ୍ୟରୁ ଉଦ୍ଧାର କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର 62, ମୟୂରଭଞ୍ଜର 38 ଏବଂ କଳାହାଣ୍ଡି ଜିଲ୍ଲାର 32 ପ୍ରବାସୀ ଶ୍ରମିକଙ୍କ ମୃତଦେହ ନିଜ ଗ୍ରାମକୁ ଅଣାଯାଇଛି। ବାହାର ରାଜ୍ୟରେ ମୃତ୍ୟୁବରଣ କରିଥିବା 388 ଶ୍ରମିକଙ୍କ ପରିବାରକୁ ସମୁଦାୟ 3,58,34,967 ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ।

0: କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ଏହି ସମାରୋହ ଅନୁଷ୍ଠିତ ହେବ। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏଥିରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିପାଦିତ ବ୍ୟକ୍ତିବିଶେଷ, ଫିଲ୍ମ ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଗଭୀର ଅବପାତରେ ପରିଣତ ହୋଇ ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଅବପାତ ବର୍ତ୍ତମାନ ଗୋପାଳପୁରଠାରୁ 200 କିଲୋମିଟର ଓ ପୁରୀଠାରୁ 210 କିଲୋମିଟର ଦୂରରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ବୁଧବାର ରାତିରୁ ଗୁରୁବାର ଭୋର ମଧ୍ୟରେ ବିଶାଖାପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ। ଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ଆଗାମୀ 12 ଘଣ୍ଟା ମଧ୍ୟରେ। ଯେମିତିକି ଆଗାମୀ 24 ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତା ସହିତ ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯୋଉଟାରେ କି ପ୍ରବଳ ଅତି ପ୍ରବଳ ବର୍ଷା ରହିବ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି କିମ୍ବା ମନା କରାଯାଇଛି 22 ତାରିଖ, 23 ତାରିଖ, 24 ତାରିଖ ଦିନ 25 ତାରିଖ ସକାଳ ପର୍ଯ୍ୟନ୍ତ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓ ଜଗତସିଂହପୁର ଜିଲ୍ଲାରେ ଆଜି ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମାଲକାନଗିରି, ପୁରୀ ଏବଂ କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ଆସନ୍ତା 2 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଓ 24 ତାରିଖ 2 ଦିନ ପାଇଁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗାରେ ଯାତାୟତ ଉପରେ ରୋକ ଲଗାଯାଇଛି। ଜିଲ୍ଲାର ସମସ୍ତ ବିଡିଓ ଓ ସଂଯୁକ୍ତ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ ପରେ ଜିଲ୍ଲାର ତଳିଆ ଓ ଦୁର୍ବଳ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଥିବା ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ପ୍ରାକୃତିକ କୃଷି ସମ୍ପର୍କରେ।
2: ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାରକୁ ହ୍ରାସ କରି ମୃତ୍ତିକାର ସ୍ୱାସ୍ଥ୍ୟ, ଜୈବ ବିବିଧତା ଓ ଚାଷୀଙ୍କ ଆୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରାକୃତିକ କୃଷିକୁ ଗୁରୁତ୍ୱ ଦେଉଛନ୍ତି। ପ୍ରାକୃତିକ କୃଷିରେ ଫସଲ, ଗଛ ଓ ପଶୁପାଳନର ସମନ୍ୱୟ ସହ ସ୍ଥାନୀୟ ସମ୍ବଳ ଓ ପାରମ୍ପରିକ ଜ୍ଞାନର ଉପଯୋଗ କରାଯାଇଥାଏ। ମୃତ୍ତିକାର ଉର୍ବରତା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ କୃଷିକୁ ଅଧିକ ଜଳବାୟୁ ସହନଶୀଳ କରିବା ଲକ୍ଷ୍ୟରେ ଜାତୀୟ ପ୍ରାକୃତିକ କୃଷି ମିଶନକୁ କେନ୍ଦ୍ର କ୍ୟାବିନେଟ୍ 2024 ନଭେମ୍ବର ମାସ 25 ତାରିଖରେ ଅନୁମୋଦନ କରିଥିଲେ। ଏଥିପାଇଁ 2481 କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି। ମିଶନ ଅଧୀନରେ ଚାଷୀମାନଙ୍କୁ ଏକର ପିଛା ବର୍ଷକୁ 4000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଚାଷୀମାନଙ୍କୁ ସହଜରେ ଜୀବାମୃତ, ବୀଜାମୃତ ଭଳି ପ୍ରାକୃତିକ କୃଷି ଉପାଦାନ ଯୋଗାଇବା ବ୍ୟବସ୍ଥା ରହିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 18786 କ୍ଲଷ୍ଟରରେ 8 ଲକ୍ଷରୁ ଉର୍ଦ୍ଧ୍ୱ ହେକ୍ଟର ଜମିକୁ ଏହି ମିଶନ ଅଧୀନରେ ଅଣାଯାଇଥିବା ବେଳେ 18 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକୃତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟ କରାଯାଇ ଚାଷୀମାନେ ଉପକୃତ ହୋଇଛନ୍ତି। ମିଶନ ଅଧୀନରେ ଜିଲ୍ଲାର ଚାଷୀ କୃତିବାସ ପାଲିଆ ନିଜେ ଚାଷ କରି ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି,
3: ପାରମ୍ପରିକ ଚାଷ ଏବଂ ଯୋଉଟାକି ଜୈବିକ କୃଷି କହୁଛୁ, ଜିରୋ ବଜେଟ୍ କୃଷି କହୁଛୁ, ନିଶ୍ଚିତ ଭାବରେ ଚାଷୀମାନଙ୍କ ପାଇଁ ଏକ ଲାଭଦାୟକ ଚାଷ ଥିଲା। ବର୍ତ୍ତମାନ ମଧ୍ୟ ଚାଷୀମାନଙ୍କ ପାଇଁ

0: ଏକ ଯୁଗାନ୍ତକାରୀ ପଦକ୍ଷେପ ହବ ଯେ ଜୈବିକ ଚାଷ କଲେ ତାର ଉପକାର କଣ ଏବଂ ମାନେ
1: ବର୍ତ୍ତମାନ ସମୟରେ ପ୍ରାକୃତିକ କୃଷି କେବଳ ଆବଶ୍ୟକତା ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ଭବିଷ୍ୟତର ଏକ ମାଧ୍ୟମ। ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
2: ଜାପାନର ନିସିହେନ୍ଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଟି ଟ୍ୱେଣ୍ଟି କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 147 ରନ୍ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ଭାରତ ଗୋଟିଏ ସ୍ୱର୍ଣ୍ଣ, 4 ରୌପ୍ୟ ଓ 2 ବ୍ରୋଞ୍ଜ ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ରାଜ୍ୟର 28 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ପାଇବେ ପକ୍କା ଘର। ଅବପାତ ପ୍ରଭାବରେ ଅତିପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ସ୍ୱର୍ଣ୍ଣପଦକ ହାସଲ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ଲଭ୍ ୟୁ ଶୁଣିଓ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଗୀତ ରଚନା ସଞ୍ଜୟ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ବିପିନ ପଟୱା। କଥାଚିତ୍ର ଲଭ୍ ୟୁ ଶୁଣିଓ

ପରବର୍ତ୍ତୀ ଗୀତଟି ଆସନ୍ତୁ ଶୁଣିବା, ଖିଲାଡ଼ି 786 କଥାଚିତ୍ରରୁ, ସମୀର ଅଞ୍ଜାନଙ୍କ ଗୀତ ରଚନାରୁ ଯୁଗଳକଣ୍ଠରେ ଗାଇଛନ୍ତି ଶ୍ରୀରାମ ଏବଂ ଶ୍ରେୟା ଘୋଷାଲ, ସ୍ୱର ସଂଯୋଜନା ହିମେଶ ରେଶମିଆ, କଥାଚିତ୍ର ଖିଲାଡ଼ି 786।

ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରଟା ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଗଜନୀ କଥାଚିତ୍ରରୁ ଜାଭେଦ ଅଲି ଏବଂ ସୋନୁ ନିଗମ ଗାଇଥିବା ଗୀତଟି। ପ୍ରସୂନ ଯୋଶୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସାଜେଇଛନ୍ତି ଏ ଆର୍ ରହମାନ। କଥାଚିତ୍ର ଗଜନୀ।

ରାତି 8:15 ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀ ଜଗଜିତ ସିଂ। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍, ରାତି 9:15 ମନି ଟକ୍ ଆଣ୍ଡ ମନ୍ଥନ, ରାତି 9:30 ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ରାତି 10:00। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରହିଛି ରାତି 10:20। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରାତି 10:30 ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରିବେଷିତ ସନ୍ତୁର ବାଦନ ରାଗ କଲାବତୀ। ଶ୍ରୋତବନ୍ଧୁ, ଏ ଥିଲା ଆଜିର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ରଖୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ନେଇ ପୁଣି ଆସିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନରେ ଆରମ୍ଭରେ ଶୁଣନ୍ତୁ NCERT ଏବଂ CIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଅଛି, ରଚିତା ମିହିର। ଯୁବବନ୍ଧୁ, ଆଜିର ସିଧା ପ୍ରସାରଣରେ ଆପଣମାନେ ଆମ ସହ ସିଧାସଳଖ ଯୋଡ଼ି ହୋଇପାରିବେ, କଥାବାର୍ତ୍ତା ହେବା ଆଉ ଆପଣଙ୍କ ମନପସନ୍ଦ ଗୀତ ସବୁ ଶୁଣିବା। କିଛି କଥା ଆପଣ କହିବେ ଆଉ ମୁଁ ଶୁଣିବି, ଏବଂ ଆଉ କିଛି ମୁଁ କହିବି ଏବଂ ଆପଣମାନେ ଶୁଣିବେ। ତେବେ ଆଜି ଆମ ପାଖରେ କେଉଁ ସବୁ ଚଳଚ୍ଚିତ୍ର ରହିଛି କହି ରଖୁଛୁ। ଆଜି ଆମ ପାଖରେ 4 ହିନ୍ଦୀ ଚଳଚ୍ଚିତ୍ର ମକ୍ଖି, ବାଗୀ 4, କନପ୍ପା, ହନୁମାନ ଅଂଶ, 2 ଓଡ଼ିଆ ଚଳଚ୍ଚିତ୍ର କ୍ରିମିନାଲ, ମନ ରହିଗଲା 7 ସୁରରେ, ଏବଂ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲଙ୍କ କିଛି ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ ରହିଛି। ଏହି ଭିତରୁ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏବଂ ଆମ ସହ ସିଧାସଳଖ ଯୋଡ଼ି ହେବା ପାଇଁ ଯୋଗାଯୋଗ କରନ୍ତୁ। ନମ୍ବରଟି କହି ରଖୁଛୁ 06670295623, ଏବଂ ଅନ୍ୟଟି ହେଲା 06670295628। ତେବେ ଲାଗୁଛି ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କ କଲ୍ଟି ଆସିଯାଇଛି, ଆସନ୍ତୁ କଥା ହେଇଯିବା। ହ୍ୟାଲୋ
1: ହ୍ୟାଲୋ ରଚିତା ଭଉଣୀ, ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ରଖନ୍ତୁ।
1: ମୁଁ ଡୁମାଲୁ ଦିନାଡପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ।
1: ଆଜ୍ଞା ଆଜ୍ଞା, ଆଉ କେମିତି ଅଛନ୍ତି?
0: ଆମେ ବହୁତ ଭଲରେ ଅଛୁ ଭାଇ, ଆପଣ କେମିତି ଅଛନ୍ତି?
1: ହଁ, ମୁଁ ବି ବହୁତ ଭଲରେ ଅଛି।
0: ତେବେ ଆଜି କେଉଁ ଗୀତଟି ଶୁଣିବେ?
1: ଆଜି ଓଡ଼ିଆ ଚଳଚ୍ଚିତ୍ର କ୍ରିମିନାଲର ସପନ ତୁ ମୋର ଜୀବନ ତୁ, ସେଇ ଗୀତ ଶୁଣେଇଦେବେ।
0: ନିଶ୍ଚିତ ଭାବରେ ଭାଇ। ତେବେ ଆପଣ ଗୋଟେ ପଦ ଆମ ପାଇଁ ଗାଇପାରିବେ?
1: ସେଇ ଗୀତ ଗାଇବେ କି?
0: ହଁ ଭାଇ, ଯଦି ଗାଇବେ ତାହେଲେ ଭାରି ଭଲ ଲାଗିବ ଆମକୁ ମଧ୍ୟ, ଏବଂ ଅନେକ ଶ୍ରୋତା ବନ୍ଧୁ ମଧ୍ୟ ଶୁଣୁଛନ୍ତି।

0: ଖତମ ସର। ଆଜ୍ଞା
1: ଆରେ ବାଃ, ଆପଣ ତ ବହୁତ ଭଲ ଗୀତ ଗାଆନ୍ତି ଭାଇ।
0: ଆଜ୍ଞା ଆଜ୍ଞା।
1: ଗୋଟେ ଗୀତ ଶିଖୁଥିଲେ ନା, ଏମିତି ହିଁ ସଉକରେ ଗାଆନ୍ତି?
0: ନା ସେମିତି ମାନେ ଛୁଆମାନଙ୍କୁ ମାନେ ଗୀତ ଗାଇକି ଶୁଆଇ ଦିଏ, ମାନେ ଏମିତି ତ ଛୁଆମାନଙ୍କ ସାଥିରେ ଗୀତ ଗାଏ।
1: ଯା ହଉ, ବହୁତ ଭଲ କଥା, ଏମିତି
0: ଆଉ
1: ସଉକରେ ଗାଇବା
0: ଆପଣ ତ
1: କଥା।
0: ଜାଣିଛନ୍ତି ମୁଁ ଟିକେ ଟିକେ ଆପଣଙ୍କ ପାଇଁ କବିତା ମଧ୍ୟ ଲେଖେ। ଆଉ
1: ହଁ, ନିଶ୍ଚିତ ଭାବରେ ଆପଣ ଆପଣଙ୍କ ଚିଠିରେ କବିତା ଲେଖିକି ପଠାନ୍ତି, ଯେଉଁଟାକୁ ଆମେ ସାମିଲ ମଧ୍ୟ କରୁ। ଖୁବ୍ ସୁନ୍ଦର ଥାଏ କବିତା ସବୁ, ଏମିତି ହିଁ
0: ଆଜ୍ଞା ଆଜ୍ଞା।
1: ଲେଖୁଥାନ୍ତୁ ଭାଇ, ଆଉ ଆମକୁ ଭଲ ପାଇବା ମଧ୍ୟ ଦେଉଥାନ୍ତୁ, କାର୍ଯ୍ୟକ୍ରମ ସବୁ ନୀତିଦିନ ଶୁଣୁଥାନ୍ତୁ।
0: ଆଜ୍ଞା ଆଜ୍ଞା। ଆଉ ଆମେ
1: ଚାଷ
0: ଯଦି ଶ୍ରୋତା ହେଇ ଯଦି ଆମେ ପ୍ରୋଗ୍ରାମ ନ ଶୁଣିବା ଆଉ ଚିଠି ନ ଦେବା, ଯଦି ଆମର ମୂଲ୍ୟ ଆଉ କ'ଣ ରହିବ?
1: ନିଶ୍ଚିତ ଭାବରେ ଆପଣମାନେ ହିଁ ତ ଆମର ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିବେ, ଆମକୁ ମତାମତ ଦେବେ,
0: ଆଜ୍ଞା
1: କେମିତି
0: ଆଜ୍ଞା।
1: ହେଉଛି, କେମିତି ଆହୁରି ଆମେ ସଜାଡ଼ି ପାରିବୁ, ସେସବୁ ହିଁ ଆପଣ କହିବେ। ଆଉ ଆପଣ ତ ଆମର ବହୁତ ପୁରୁଣା ଶ୍ରୋତାମାନେ, ଆମ ସହ ଯୋଡ଼ି ହୋଇଛନ୍ତି।
0: ହଁ ନିହାତି ଭାବେ, ମୁଁ ତ ଦୀର୍ଘ 2005ରୁ ଯୁବବାଣୀ ଶୁଣି ଆସୁଛି ଆଉ ଏ ଯାଏଁ ଜାରି ରଖିଛି। ଆଜ୍ଞା
1: ଯା ହଉ, ଆଗକୁ ମଧ୍ୟ ଶୁଣନ୍ତୁ ଭାଇ, ଏମିତି ହିଁ ଆମ ସହ ଯୋଡ଼ି ହୋଇଥାନ୍ତୁ।
0: ଆଜ୍ଞା ଆଜ୍ଞା।
1: ତେବେ ଭାଇ
0: ରହିଲି
1: ଆପଣଙ୍କ
0: ଆଜ୍ଞା,
1: ମନ,
0: ଅନ୍ୟ ଶ୍ରୋତା ବନ୍ଧୁମାନେ ମଧ୍ୟ ଲାଇନରେ ଅଛନ୍ତି, ସେଥିପାଇଁ ରଖୁଛି।
1: ଆଜି କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
0: ନମସ୍କାର।
1: ନମସ୍କାର।

0: ବୋଧହୁଏ କିଛି ଯାନ୍ତ୍ରିକ ତ୍ରୁଟି ରହିଗଲା। ତେବେ ଆସନ୍ତୁ ଆମର ପରବର୍ତ୍ତୀ ଶ୍ରୋତା ବନ୍ଧୁଙ୍କ ସହ କଥା ହେଇଯିବା। ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ମୁଁ ରେଡିଓ ପାର୍ଟନର ଚିତ୍ରସନ ସବର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ କହୁଛି।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ। ପ୍ରଥମେ କହି ରଖନ୍ତୁ ଆଜି କେଉଁ ଗୀତ ଶୁଣିବ।
1: ହଁ ମ୍ୟାଡମ।
0: ଭାଇ ବୋଧ ହୁଏ ଆପଣଙ୍କ ପାଖରେ ରେଡିଓ ଅଛି, ଦୟାକରି ଟିକେ ଦୂରରେ ରଖିଦିଅନ୍ତୁ, ଏକୋ ହେଇଯାଉଛି। ଆଜ୍ଞା, ତେବେ ଭାଇ କହି ରଖନ୍ତୁ ଆଜି କେଉଁ ଗୀତ ଶୁଣିବେ।
1: ଆଜି ଶୁଣିଲି ଯେ ଟିକେ ମତେ ଟିକେ ଶୋଭା ଗଲାନି, ତ ଟିକେ ଟିକେ କହିଦିଅନ୍ତୁ ଟିକେ।
0: ଠିକ୍ ଅଛି ଭାଇ, ଆଜି ଆମ ପାଖରେ ଚାରୋଟି ହିନ୍ଦୀ ଚଳଚ୍ଚିତ୍ର ମଖି, ବାଘି ଫୋର, କନପ୍ପା, ହନୁମାନ ଅଂଶ।
1: ବାଘିର ଶୁଣେଇଦେବେ।
0: ଠିକ୍ ଅଛି ଭାଇ, ବାଘି ଫୋରର ଗୀତଟି ଶୁଣେଇଦେବୁ। ତେବେ ବାଘି ଫୋରର କେଉଁ ଗୀତଟି ଶୁଣିବେ?
1: ଟିକେ ମନେ ପଡ଼ୁନି ତ ସେ ଗୀତଟା।
0: କିଛି କଥା ନାହିଁ ଭାଇ, ବାଘି ଫୋରର ଆମେ ଆମ ପସନ୍ଦର ଗୀତଟିଏ ଶୁଣେଇଦେବୁ।
1: ହଁ ମ୍ୟାଡମ।
0: ତେବେ କେମିତି ଅଛନ୍ତି?
1: କେନ୍ତା ଅଛନ୍ ମେହର ନାନୀ?
0: ଆମେ ବହୁତ ଭଲରେ ଅଛୁ ଭାଇ, ଆପଣଙ୍କ ଆଶୀର୍ବାଦ, ଆପଣଙ୍କ ସ୍ନେହରୁ ଆମେ ସମସ୍ତେ ଖୁବ ଭଲରେ ଅଛୁ।
1: ଧନ୍ୟବାଦ ନାନୀ।
0: ଆପଣ ସମସ୍ତେ ସପରିବାର ଭଲ ଅଛନ୍ତି?
1: ହଁ ସମସ୍ତେ ଭଲ ଅଛୁ ଭାଇ।
0: ଆଜି ତ ବହୁତ ବର୍ଷା ହେଉଛି।
1: ହଁ ବର୍ଷା ତ ଜବର ହେଲା ନାନୀ।
0: ହୋଟେଲଟା ଖୋଲିଛନ୍ତି?
1: ହଁ ହୋଟେଲ ଖୋଲା ହେଇଛି ନାନୀ। ଆଜି ତ ନାନୀ ଜବର ଭିଡ଼ ହେଲା ନାନୀ, ଭବାନୀପାଟଣା ତ ଆଜି ବାସି କି ନାଇଁ ନାନୀ, ସେନେ ବୋଧେ ହେନେ ଦୋକାନ ମାନେ ଖୋଲା ନ ହୋଇଥିଲା କି ନାଇଁ ବନ୍ଦ, ସେଥିଲାଗି ଆମର ଦୋକାନଟା ପୁରା 12ଟାରେ ସବୁ ସରିଗଲା ନାନୀ।
0: ଆଚ୍ଛା, ତାହେଲେ ଆପଣ କାଲି ନୂଆ ଖାଇଲେ?
1: ନାଇଁ ନାନୀ, ଆମେ ତ ପଞ୍ଚମୀରେ ଆମର ସରିଲା ନାନୀ।
0: ପଞ୍ଚମୀରେ ସରିଗଲା ତାହେଲେ?
1: ହଁ ହଁ,
0: ତାହେଲେ ଦୋକାନଟା ଆପଣଙ୍କର

0: ବହୁତ ଗରାଖି ଆସିଲେନି କି? ଭାରି ଭିଡ଼ ହେଲା
1: ନାନୀ, କାଲି ବି ହେଲା ନାନୀ, ଆଜି ବି।
0: ଯାହା ହଉ, ଏମିତି ହି ବ୍ୟବସାୟ ଭଲରେ ଚାଲିଥାଉ, ଆମ ସହ ଏମିତି ହି ଯୋଡ଼ି ହଉଥାନ୍ତୁ, ଆଉ କ'ଣ ଦରକାର ନା ଭାଇ?
1: ହଁ ନାନୀ।
0: ତେବେ ଠିକ୍ ଅଛି ଭାଇ, ଆପଣଙ୍କ ମନ ପସନ୍ଦ ଗୀତ ଶୁଣିବା।
1: ହଉ ନାନୀ,
0: କଲ୍ କରିଥିବାରୁ
1: ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ଭାଇ, ଜୟ ଜଗନ୍ନାଥ।

0: ତେବେ ଆସନ୍ତୁ ଆମର ଆଉ ଜଣେ ମିତାଙ୍କ ସହ କଥା ହେଇଯିବା। ହ୍ୟାଲୋ
1: ପାପା ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ନାମ ଅଟେ ମୋର ନାରାୟଣ ପ୍ରଧାନ, ଘର ଗଞ୍ଜାମ ବିବ୍ରହ୍ମପୁର। ରେଡିଓ ନିଶା ମୋତେ ଏମିତି ପାଗଳ କଲା ଯେ।
0: ହ୍ୟାଲୋ ହ୍ୟାଲୋ, ବୋଧହୁଏ କଲ୍ଟି କଟିଯାଇଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ନମସ୍କାର ଭାଇ, ଆମର କାର୍ଯ୍ୟକ୍ରମକୁ ସ୍ୱାଗତ। ନିଜର ପରିଚୟ ଦେଇଦିଅନ୍ତୁ।
1: ନରେନ୍ଦ୍ର କୁମାର ସାହୁ, ଅରକପାଟଣା ଆଠଗଡ଼ କଟକରୁ କହୁଅଛି ଆଜ୍ଞା।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ ଭାଇ। ତେବେ କଥା ତ ହେବା,
1: ଗୋଟେ ଆଜି ଓଡ଼ିଆ ଗୀତ ନାହିଁ ହିନ୍ଦୀ?
0: ଆଜି ହିନ୍ଦୀ ମଧ୍ୟ ଅଛି ଏବଂ ଓଡ଼ିଆ ମଧ୍ୟ ଅଛି।
1: ଓଡ଼ିଆ ଗୀତ ତାହେଲେ ପ୍ରଣବ ପଟ୍ଟନାୟକ ଆଇଛନ୍ତି ଆରତୀ ଚଳଚ୍ଚିତ୍ରରେ ମା ତୁମେ ଜଗତର ସାହା ଭରସା।
0: କ୍ଷମା କରିବେ ଭାଇ, ଆମ ପାଖରେ ଆଜି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର କ୍ରିମିନାଲ ଏବଂ ମନ ରହିଗଲା ସାତ ସୁରରେ ଅଛି। ଆପଣ କେଉଁଟା ଶୁଣିବା ପାଇଁ?
1: ହିନ୍ଦୀ ଗୀତ ଦେଇଦେବେ, ଆପଣଙ୍କ ପସନ୍ଦରେ ଗୋଟେ ହିନ୍ଦୀ ଗୀତ ଦେଇଦେବେ।
0: ନିଶ୍ଚିତ ଭାବରେ ଭାଇ। ତେବେ ପ୍ରଥମ ଥର ପାଇଁ ଆମ କାର୍ଯ୍ୟକ୍ରମରେ ବୋଧେ ଯୋଡ଼ି ହୋଇଛନ୍ତି?
1: ନାଇଁ, ଆଉ ଥରେ ହେଇଥିଲି ଯୋଡ଼ି।
0: ଯା ହଉ, ବହୁତ ଭଲ ଲାଗିଲା ଭାଇ, ଏମିତି ହିଁ ଆମର କେନ୍ଦ୍ର ସହ ଯୋଡ଼ି ହୋଇଥାନ୍ତୁ। କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
1: ହଁ ଆଜ୍ଞା ଶୁଣୁଛି। ମୁଁ ତ ଓଡ଼ିଶାରେ ଯେତେ କେନ୍ଦ୍ର ଅଛି ସବୁ କେନ୍ଦ୍ର ସହିତ ମୋର ସମ୍ପର୍କ ଅଛି, ଆଉ ଆପଣଙ୍କ ସବୁବେଳେ ଏତିକି ଟାଇମରେ ମାରିଲେ ବିଜି ରହେ ସବୁବେଳେ।
0: ହଁ, ଅନେକ ଶ୍ରୋତା ବନ୍ଧୁ କଲ୍ କରନ୍ତି ତ ସେଥିପାଇଁ ଲାଇନ୍ଟା ସବୁବେଳେ ବିଜି ରହେ। ଯାହା ହଉ, ଆପଣଙ୍କ କଲ୍ଟି ଲାଗିଯାଇଛି।
1: ମୁଁ ବହୁତ ଖୁସି ବି ଅଛି।
0: ଆମେ ମଧ୍ୟ ଭାରି ଖୁସି ଅଛୁ ଯେ ଏତେ ଦୂରରୁ ଆମ ଶ୍ରୋତା ବନ୍ଧୁଙ୍କର କଲ୍ଟି ଆସିଛି।
1: ଆମର ଅଛନ୍ତି କଳାହାଣ୍ଡି ପଟେ ନାଗୁ ପାତ୍ର, ଆମର ଶ୍ରୋତା ବନ୍ଧୁ, ଆଉ ଇଏ କ୍ଷମା ସାଗର ସାହୁ, ଆଉ ଆମ ଚିତ୍ର ସେନ ସବର, ଲକ୍ଷ୍ମୀ ନାରାୟଣ ବାଘ, ଆଉ ପଙ୍କଜ ମିଶ୍ର, ଏମାନଙ୍କୁ ସବୁ ଡେଡିକେଟ୍ କରିଦେବେ।
0: ଠିକ୍ ଅଛି ଭାଇ, ସେମାନେ ତ ଆମର ନିୟମିତ ଶ୍ରୋତା, ଆଶା କରୁ।

0: କରୁଛି, ନିଶ୍ଚୟ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଥିବେ। ତେବେ
1: ଆଜ୍ଞା
0: ଠିକ୍ ଅଛି ଭାଇ,
1: ହଉ
0: ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା ଆସନ୍ତୁ।
1: ଆଜ୍ଞା
0: କଲ୍
1: ରହୁଛି ନମସ୍କାର
0: କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ,
1: ହଁ ଆଜ୍ଞା।
0: ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେଇଯିବା। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଭାଇ,
1: ନମସ୍କାର।
0: ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
1: ମ୍ୟାଡ଼ାମ କହୁଥିଲି, ବାଙ୍ଗପୁର ବଲାଙ୍ଗୀର ଜିଲ୍ଲାରୁ।
0: ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଭାଇ।
1: ଆଜ୍ଞା, ଧନ୍ୟବାଦ।
0: ତେବେ ଭାଇ ପ୍ରଥମେ କହି ରଖନ୍ତୁ ଆଜି କେଉଁ ଗୀତ ଶୁଣିବେ।
1: ଆପଣ ମୁଖୀର ଶୁଣେଇଦେବେ, ଆରେ ଆରେ ବୋଲି ଗୀତଟି ଅଛି, ସେଟା ଶୁଣେଇଦେବେ।
0: ନିଶ୍ଚିତ ଭାବରେ ଭାଇ। ତେବେ କେମିତି ଅଛନ୍ତି ଭାଇ?
1: ହଁ ମ୍ୟାଡ଼ାମ, ବହୁତ ଭଲ ଅଛି। ଆଜି ତ କିଛି ବହୁତ ବର୍ଷା ଲାଗିକି ରହିଛି ଆଜି ଆପଣ।
0: ହଁ, ଆଜି କଳାହାଣ୍ଡିରେ ମଧ୍ୟ ରେଡ୍ ଆଲର୍ଟ ଭାଇ।
1: ହଁ, ନିହାତି ବର୍ଷା, ମାନେ ବିଲକୁ ଯାଇଥିଲି ଆଜ୍ଞା, ଟିକେ କିଛି କାମ ଥିଲା, ବହୁତ ଜୋର ବର୍ଷା ହେଲା, ସେ ପୁଣି ଛତାଟା ଟାଙ୍ଗିକି ଘରକୁ ପଳେଇ ଆସିଲି।
0: ଭଲ କଲେ ଭାଇ, ଏତେ ବର୍ଷାରେ ନିହାତି ଜରୁରୀ ନ ପଡ଼ିଲେ ଘରେ ହିଁ ରହିବା କଥା, ଘରେ ରହିବା ହିଁ ନିରାପଦ।
1: ନାଇଁ, ବିଜୁଳି ଯୋଉ ମାରୁଛି ନା, ସେଇଟା ଅସୁବିଧା ହେଉଛି। ମାନେ ଆମ ଯୋଉଠୁ ଆମ ବିଲରେ ଯୋଉ ଗୋଟେ ଅଛି କୁଡିଆ, ସେ କୁଡିଆକୁ ପାଖକୁ ଟିକେ ରହିକି ଗୋଟେ ଗଛଟେ ଅଛି, ମହୁଳ ଗଛ। ତ କିଛି ଦିନ ତଳେ ଯୋଉ ଘଡ଼ଘଡ଼ି ହେଲା, ତ ସେ ମହୁଳ ଗଛକୁ ମାନେ ବିଜୁଳିଟା ମାରିଛି। ତ ଟିକେ ମାନେ ଏଇ ବର୍ଷା ଆଉ ଘଡ଼ଘଡ଼ି ସହିତ ନ ରହିଲେ ଭଲ, ଘରେ ରହିଲେ ଭଲ।
0: ଠିକ କଥାଟି କହିଲେ ଭାଇ, ଯେତେ ବଡ଼ ବଡ଼ ଗଛ ଅଛି ତା ତଳେ ଜମା ରହିବା ଉଚିତ ନୁହଁ। ଯେତେବେଳେ ବିଜୁଳି
1: ଆଜ୍ଞା,
0: ଘଡ଼ଘଡ଼ି ମାରୁଥିବ, ଛୋଟ ଗଛ ତଳେ ଯଦି ଆପଣ ବାହାରେ ଅଛନ୍ତି ତେବେ ଛୋଟ ଗଛ ତଳେ ଆଶ୍ରୟ ନେଲେ ତାହା ଠିକ ରହେ। ସେମିତିରେ ତ ବାହାରେ ରହିବା କଥା ହିଁ ନୁହଁ, ଯଦି ଅଛନ୍ତି ଆଉ କ'ଣ କରାଯାଇପାରିବ।
1: ଏବଂ ଆମେ ଗୋଟେ ନଜର ରଖିବା କଥା କି ବେଳେବେଳେ ଲୋକମାନେ କ'ଣ କି ନିଜର ଜୀବଜନ୍ତୁ ଗାଈ ଗୋରୁକୁ ଯେଉଁ ଗଛ ତଳେ ମାଝି ରଖନ୍ତି, ତ ସେଇ ଯଦି ବର୍ଷା ହଉଛି ଟିକେ ନିହାତି ଟିକେ ଛାଇ ମାନେ ଅନ୍ୟ ଜାଗାକୁ ଆଣିବା କଥା, କାହିଁକି ସେ ଗଛକୁ ମାରିଲା ପରେ ଗାଈ ଗୋରୁଙ୍କୁ ମଧ୍ୟ ବିଜୁଳି ମାରିବାର ସମ୍ଭାବନା ଥାଏ।
0: ଏକଦମ ଠିକ କଥାଟି କହିଲେ ଭାଇ, ଆଉ ସେମାନେ ତ କହିପାରିବେନି ତାଙ୍କର କ'ଣ ଅସୁବିଧା ରହିଛି, ଆମକୁ ହିଁ ତାଙ୍କର ଧ୍ୟାନ ରଖିବା ପାଇଁ ପଡ଼ିବ।
1: ଆଜ୍ଞା,
0: ନିଜେ ସୁରକ୍ଷିତ ରହିବା ସହ ସେମାନଙ୍କର ମଧ୍ୟ ଯେମିତି ସେମାନେ ନିରାପଦ ରହିବେ ତାହାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ।
1: ଆଜ୍ଞା।

0: ଆସନ୍ତୁ ଆମର ପରବର୍ତ୍ତୀ ମିତାଙ୍କ ସହ କଥା ହୋଇଯିବା। ହ୍ୟାଲୋ
1: ଅପା ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ମୁଁ କହୁଥିଲି ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ପୁଣି ଥରେ କାର୍ଯ୍ୟକ୍ରମକୁ ସ୍ୱାଗତ ଭାଇ। ସେତେବେଳେ କଲ୍ଟି କଟି ଯାଇଥିଲା।
1: ଆଜ୍ଞା,
0: ତେବେ ଭାଇ ଆଜି କେଉଁ ଗୀତଟି ଶୁଣିବେ ପ୍ରଥମେ କହିଦିଅନ୍ତୁ।
1: ମୋତେ ଶୁଣିଦେବେ କ୍ରିମିନାଲର ଗୋଟେ ଗୀତ।
0: ନିଶ୍ଚିତ ଭାବରେ ଭାଇ, କ୍ରିମିନାଲର କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ଯେକୌଣସି ଗୀତ ଗୋଟେ ଶୁଣାଲେ ଚଳିବ।
0: ନିଶ୍ଚିତ ଭାବରେ ଭାଇ, ତେବେ କ'ଣ କରୁଥିଲେ?
1: ମୁଁ ଡେଡିକେଟ୍ କରି ଚାହୁଁଛି, ମୋର ବନ୍ଧୁ ଅଛନ୍ତି ଉପେନ୍ଦ୍ର ସୁନା, ହରେଶ ପରୁଆ, ଶିବରାମ ମେହେର, ସୁବଳ ସାହୁ, ସୁବଳ ଭୋଇ, ସୁଦାମ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ ମାନଙ୍କୁ।
0: ଆଶା କରୁଛୁ ସେମାନେ ବର୍ତ୍ତମାନ କାର୍ଯ୍ୟକ୍ରମଟି ଶୁଣୁଥିବେ।
1: ଆଜ୍ଞା।
0: ତେବେ ଭାଇ, ଆପଣଙ୍କ ଘରେ ପରିବାର ସମସ୍ତେ ଭଲ ଅଛନ୍ତି?
1: ଆଜ୍ଞା, ସମସ୍ତେ ଭଲ ଅଛନ୍ତି, କିନ୍ତୁ ବର୍ଷା ହେଉଛି ବର୍ତ୍ତମାନ, ମୋର ଆଇସ୍କ୍ରିମ ବେପାର ଟିକେ ବାଧାପ୍ରାପ୍ତ ହେଉଛି ଆଉ।
0: ହଁ ଭାଇ, ବର୍ତ୍ତମାନ ତ ବର୍ଷା ଦିନ, ଟିକେ ଆଇସ୍କ୍ରିମ ବେପାରଟା ମାନ୍ଦା ହୋଇଯାଇଥିବ ବୋଧେ।
1: ଆଜ୍ଞା।
0: ତେବେ ଆଇସ୍କ୍ରିମ ବେପାର ଛଡ଼ା ଆଉ କ'ଣ କରନ୍ତି ଭାଇ ଆପଣ?
1: ମୁଁ ଆଗରୁ ମଧ୍ୟ କପଡ଼ା ବେପାର କରୁଥିଲି ସବୁ, ବର୍ତ୍ତମାନ କପଡ଼ା ବେପାର ବନ୍ଦ କରିଦେଇଛି ବର୍ଷା ପତ୍ର ହେଉଛି ବୋଲି।
0: ହଁ ହଁ, ଆଉ କିଛି ଦିନ ପରେ ପୁଣି ଥରେ ଆପଣଙ୍କ ବେପାର ଠିକ୍ ହେଇଯିବ ଭାଇ। ଟିକେ ବର୍ଷା ଲାଗି ରହିଛି ନା ଲଗାତାର, ବର୍ତ୍ତମାନ ତ ଲଘୁଚାପ ଅଛି,
1: ଆଜ୍ଞା
0: ବହୁତ ବର୍ଷା ହେଉଛି ତାହେଲେ।
1: ଆଜ୍ଞା।
0: ତେବେ ବର୍ତ୍ତମାନ କ'ଣ କରୁଥିଲେ?
1: ମୁଁ ତ ବସିଥିଲି ଆଉ ଆପଣଙ୍କର ଉମଙ୍ଗ ଶୁଣୁଥିଲି, ତାପରେ ପ୍ରୋଗ୍ରାମ ମୋର ଥର ଲାଗିଲା, ପୁଣି କଟିଯାଇଥିଲା। ମୁଁ କିନ୍ତୁ ଟ୍ରାଏ କରୁଥିଲି, ମୁଁ ଦେଖିବା ଲାଗୁଛି ନା, କିନ୍ତୁ ଯାହା ଲାଗିଗଲା ଜଗନ୍ନାଥ ଆଶୀର୍ବାଦରୁ ଲାଗିଲା।
0: ହଁ ଭାଇ, ବୋଧ ନେଟୱାର୍କ ଇସ୍ୟୁ ରହିଗଲା କ'ଣ, ବର୍ତ୍ତମାନ ତ ବର୍ଷା ମଧ୍ୟ ହେଉଛି ସେଥିପାଇଁ ବୋଧେ କଲ୍ଟି କଟିଯାଇଥିବ।
1: ଆଜ୍ଞା,
0: ଯାହା ହଉ, କଲ୍ଟି ପୁଣି ଥରେ ଲାଗିଗଲା, ଆପଣଙ୍କ ସହ କଥା ହେବା ପାଇଁ ସୁଯୋଗ ମିଳିଲା, ସେତେବେଳେ ତ କଥା ଅଧା ରହିଯାଇଥିଲା। ତେବେ ଠିକ୍ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ରହୁଛି, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ମିତାଙ୍କ ସହ କଥା ହୋଇଯିବା। ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର ଭାଇ, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ। ନିଜର ପରିଚୟ ଦେଇ ଦିଅନ୍ତୁ।
1: କଳାହାଣ୍ଡି ଜିଲ୍ଲା ମୋଡିଙ୍ଗ ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଛେ।
0: ବହୁତ ବହୁତ ସ୍ୱାଗତ ଭାଇ, କେମିତି ଅଛନ୍ତି?
1: ପୁରା ଭଗବାନଙ୍କ ଦୟାରୁ ମୁଇଁ ଭଲ ଅଛେ ଆଜ୍ଞା, ଆଉ ଯୁବବାଣୀ ପରିବାର ସମସ୍ତେ ଭଲ ଅଛନ୍ତି?
0: ଆପଣଙ୍କ ଆଶୀର୍ବାଦ ସ୍ନେହରୁ ଯୁବବାଣୀ ପରିବାର ମଧ୍ୟ ଖୁବ ଖୁସିରେ ଅଛନ୍ତି।
1: ଯାହା ବି ହଉ ଖୁସିର କଥା।
0: ତେବେ ଆଜି କେଉଁ ଗୀତଟି ଶୁଣିବେ?
1: ଆଜି ମୁଇଁ ତ ଭଜନ ପ୍ରିୟ, ଭଜନ ବି ଗାଇସି, ଆଉ ମତେ ଭଜନଟା ଭଲ ଲାଗ୍ସି ଆଜ୍ଞା। ଭଜନଟେ ଅନୁରାଧା ପଡ଼ୁଆଲଙ୍କର କଣ୍ଠରେ ଶୁଣେଇ ଦେବେ ଆଉ।
0: ନିଶ୍ଚିତ ଭାବରେ ଭାଇ, ତେବେ ଆପଣ ଭଜନ ଗାଆନ୍ତି, ଆମ ପାଇଁ ଆଜି ଗାଇପାରିବେ?
1: ହଁ ନିଶ୍ଚୟ ଗାଇବି, ଯେହେତୁ ଆମର ମନୋଜ ପଟେଲ ପ୍ରଥମରେ ଭଜନଟା ଏକା ଆରମ୍ଭ କରିଥିଲେ, ଆଜିର କାର୍ଯ୍ୟକ୍ରମକୁ ଭଜନରେ ଏକା ସରାମା ଆଉ।
0: ନିଶ୍ଚିତ ଭାବରେ ଭାଇ।

0: ଆରେ ବାଃ, ସୁମଧୁର କଣ୍ଠରେ ସୁମଧୁର ଗୀତଟିଏ ଶୁଣିଲୁ, ତା ପୁଣି ଭଜନ, ଭାରି ଭଲ ଲାଗିଲା ଭାଇ। ବହୁତ ସୁନ୍ଦର ଆପଣ ଗୀତ ଗାଆନ୍ତି।
1: ଆଜ୍ଞା,
0: ତେବେ ଭଲ ଅଛନ୍ତି ଭାଇ?
1: ହଁ ଆଜ୍ଞା, ଭଲ ଅଛେ। ଆମେ ତ ଚିତ୍ର ସଭାର ମନୋଜ ପଟେଲ ମାନେ ଭେଟ ହେଇଥିଲୁ ଆପଣଙ୍କ ସହିତ ଆମର 90ତମ ବାର୍ଷିକ ଉପଲକ୍ଷେ। ଯେହେତୁ ଖରା ଦିନରେ ଆମେ ଯାଇଥିଲୁ ଶ୍ରୋତା ଚାରିଟା ସୀମାଞ୍ଚଳ ସଭାର ସଙ୍ଗେ,
0: ଆମେ ମଧ୍ୟ ଆପଣଙ୍କୁ ଭେଟିଥିଲୁ, ଆପଣଙ୍କର ମନେ ଅଛି ଯଦି?
1: ହଁ ଆଜ୍ଞା, ସେ କଥା ଫେର ଆପଣଙ୍କୁ ଆଜି ଟିକେ ମନେ ପକେଇ ଦେଉଛେ। ଲାଷ୍ଟ କଲ୍ ଯେହେତୁ ଅଛେ, ଆଜି ତ ଶ୍ରୋତା ନାଇଁ ନା, ସରିଲେ ସମୟ ବି ସରିଲା ଆଉ।
0: ହଁ ଭାଇ, ଆମେ ମଧ୍ୟ କେମିତି ଭୁଲିଯିବୁ। ତେବେ ଭାଇ, ସମୟ ସରି ଆସିଲାଣି, କଲ୍ଟି ଏଇଠି ରଖିବାକୁ ହବ।
1: ହଁ ହଁ, ବାଧ୍ୟ ରହୁଛେ। ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।

ଯୁବବନ୍ଧୁ ଆଜି ତ ଷ୍ଟୁଡ଼ିଓ ଘଡ଼ିରେ 6ଟା ହେବାକୁ ବସିଲାଣି। କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ଟିପି ରଖନ୍ତୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ଗୀତଟିଏ ମିତଟିଏ ସନ୍ଧ୍ୟାରେ ଉପସ୍ଥାପନାରେ ମୁଁ ଥିଲି ରଚିତା ମିହିର। ପୁଣି କଥାବାର୍ତ୍ତା ହେବା ଆଉ ଏକ ସନ୍ଧ୍ୟାରେ। ଆଜି ପାଇଁ ରହୁଛି, ନମସ୍କାର।

0: Union and Territories have signed Memorandums of Understanding MOU with the Civil Aviation Ministry under the next phase of the Uran Ure Desh Ka Aam Nagarik scheme in New Delhi today. Speaking on the occasion, Civil Aviation Minister Ram Mohan Naidu highlighted the vision for the next phase. The minister noted that following the extension of the scheme for another 10 years, the government aims to construct 100 new airports and 200 modern airports or helipads across the country. Petroleum and Natural Gas Minister Hardeep Singh Puri today said that India will remain an important driver of global energy demand in the decades ahead. The minister co-chaired the 7th high-level meeting of the Organization of the Petroleum Exporting Countries, OPEC, India Energy Dialogue with OPEC Secretary-General Haitham Al-Gas in New Delhi. Indian Air Force and Japan Air Self-Defense Force today concluded the bilateral air exercise Veer Guardian 2026 at Air Force Station Jodhpur. The Indian women's cricket team reasserted its continental dominance by clinching a second successive gold medal at the Asian Games, thrashing Sri Lanka by 147 runs in the final at Nishin in Japan today. This is India's first gold medal at the ongoing Asiad and overall 7th medal. Prime Minister Narendra Modi congratulated the women's cricket team on the feat. Indian men's badminton team defeated host Japan in the quarterfinals and assured itself of a medal at the Asian Games. Indian boxer Jadumani Singh marched into the pre-quarters in the men's 55-kilogram preliminary round. And that is the end of this news bulletin.
1: শুনছিলে হিন্দি এবং ইংরেজিতে সংবাদ আকাশবাণী দিল্লি কেন্দ্রর আকাশবাণী ভবানী পাটনা শুনন্তু আজি আম কেন্দ্রর চলিত অধিবেশনরে প্রচার হওয়াকু থিবা কার্যক্রম সম্পর্কে সূচনা লোকগীত ক্রমে শুনিবে কেন্দ্র গীত সন্ধ্যা 6:30 পরিবেশন করিবে নাদব পণ্ডা ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ଦେଶବନ୍ଧନ ରାତି 8:15 ରହିଛି ହିନ୍ଦୀ ଭକ୍ତିଗୀତ ଶିଳ୍ପୀ ଜଗତଜିତ ସିଂ ସ୍ପର୍ଶକାନ ରାତି 8:30 ସ୍ପଟଲାଇଟ୍ ରାତି 9:15 ମନିଟକ୍ ଏଣ୍ଡ ମନ୍ଥନ ରାତି 9:30 ଏବଂ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ରାତି 10:00 ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ ରାତି 10:20 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ଭଜନ ଶୁଣିପାରିବେ ରାତି 10:30 ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା ଏଥିରେ ଶୁଣିପାରିବେ ରାଗ କଳାବତୀ ଶ୍ରୋତାବନ୍ଧୁ ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ତାହେଲେ ଏବେ ଆସନ୍ତୁ ଶୁଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:10 ଶୁଣିପାରିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନ ଚିନ୍ତନ ସକାଳ 6:30 ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 7:25 ଶୁଣିପାରିବେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରିବେଷିତ କେତେଗୋଟି ଭକ୍ତି ଗୀତ ଚାଷର କଥା ରହିଛି ସକାଳ 7:40 7:45 ପାରମ୍ପରିକ ସଙ୍ଗୀତରେ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନ ରହିଛି କେତେଗୋଟି ଛନ୍ଦ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଚଳିପାରିବେ ସକାଳ 8:30 8:45 ପ୍ରଚାର କରିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ସକାଳ 9:00 ଶୁଣିବେ କେତେଗୁଡ଼ିଏ ହିନ୍ଦୀ କଥାଚିତ୍ର ଗୀତ 9:10 ଶୁଣିବେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ସକାଳ 9:45 ପ୍ରଚାର କରିବୁ କେତେଗୋଟି ଓଡ଼ିଆ କଥାଚିତ୍ର ଗୀତ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ରହିଛି ପୂର୍ବାହ୍ନ 10:10 ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଶିଳ୍ପୀ ନାରାୟଣ ଦାସ ଏବଂ ସାଥୀଙ୍କ ପରିବେଷିତ ସଞ୍ଚାର ଗୀତ

ସୁଗମ ସଙ୍ଗୀତ ଦିନ 12:30 ଚାଷର କଥା ଶୁଣିପାରିବେ ଦିନ 1:10 ଦିନ 1:20 ପ୍ରଚାର କରିବୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ। ଦିନ 2:45 ରହିଛି କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀ କାର୍ଯ୍ୟକ୍ରମରେ ରହିଛି ଖେଳ ଓ ଖେଳାଳି ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଟକ ଜିଲ୍ଲାର ହାଲଚାଲ ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦେୟ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିପାରିବେ କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ପ୍ରଚାର କରିବ ଗୀତ ଗଜଲ କାର୍ଯ୍ୟକ୍ରମ। ଆଞ୍ଚଳିକ ଗୀତ କ୍ରମରେ ରାତି 8:15 ଶୁଣିବେ ଶିଳ୍ପୀ କୁମୁଦରଞ୍ଜନ ପୂଜାରୀ ଏବଂ ସାଥୀଙ୍କ ପରିବେଷିତ କଳାହାଣ୍ଡିଆ ଗୀତ ସ୍ପର୍ଶଗାନ। ରାତି 7:08:30 ରାତି 9:15 ସ୍ପଟଲାଇଟ୍। ରାତି 9:30 ଚର୍ଚ୍ଚା କା ବିଷୟ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳ ମୁଖ୍ୟାଂଶ ରାତି 10:00 ଏବଂ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:20 ରହିଛି କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। ରାତି 10:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଗିରିଜା ଦେବୀଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ଖୟାଲ ଅଭୋଗୀ କନାର। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ ଶୁଣୁଛନ୍ତି ଲୋକଗୀତ କ୍ରମରେ କେନ୍ଦ୍ରଗୀତ ପୁରାତନ ରଚନାରୁ ପରିବେଷଣ କରିଛନ୍ତି ନାଦବ ପଣ୍ଡା।

0: ଶୁଣୁଥିଲେ ଲୋକଗୀତ କ୍ରମରେ କେନ୍ଦରା ଗୀତ, ପରିବେଷଣ କରିଥିଲେ ନାଦବ ପଣ୍ଡା ପୁରାତନ ରଚନାରୁ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ, ଓ ପରେ ପରେ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ପ୍ରଚାର କଲୁ ଉଦୟ ଭାରତ। ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରି ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭାରତର ବିବିଧ ଭାଷା, ପରମ୍ପରା, ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗକୁ ଦାଦାସାହେବ ଫାଲ୍କେ ପୁରସ୍କାରରେ କଲେ ସମ୍ମାନିତ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ 6 ବିଧେୟକ ସହ 2 ଅଧ୍ୟାଦେଶ ଉପସ୍ଥାପିତ। ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଏବଂ ଗଣ୍ଡାମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଡା ଦିବସ। ଭାରତର ବିବିଧ ଭାଷା, ପରମ୍ପରା ଓ ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ସିନେମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗୁଜରାଟ କେୱଡ଼ିଆ ଏକତାନଗରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରି ଭାରତୀୟ ସିନେମାର ସାଂସ୍କୃତିକ ଶକ୍ତି ଓ ବିବିଧତା ଉପରେ ଆଲୋକପାତ କରିଛନ୍ତି। ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହିତ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବାରେ ସାହାଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଏହା ଅନେକ ଭାଷା ଏବଂ ବିଭିନ୍ନ କ୍ଷେତ୍ର ମେ ବନି ଫିଲ୍ମ ସେ ଯୋଡ଼ି ଲୋକ ଉପସ୍ଥିତ ହେ ସଭି ଭାଷା ଓ କ୍ଷେତ୍ର କି ଫିଲ୍ମ ମେ ହମାରେ ଭାରତ କି ଛବି ଦିଖାଇ ଦେ। ଭାରତୀୟ ଫିଲ୍ମ ମେ ହମ ଭାରତ କୋ କେ ଲୋଗୋଁ କେ ସପ୍ନେ, ପରମ୍ପରା, ସଂଘର୍ଷ ଓ ଭବିଷ୍ୟ କି ସମ୍ଭାବନାଏ ବି ହେ। ଉତ୍କୃଷ୍ଟ ଫିଲ୍ମ କୋ ସମ୍ମାନିତ କରନେ କା ଏ ସମାରୋହ ଷ୍ଟାଚ୍ୟୁ ଅଫ୍ ୟୁନିଟି କେ ପ୍ରାଙ୍ଗଣ ମେ ୱାଲ୍ ଅଫ୍ ୟୁନିଟି କେ ସମୀପ ଆୟୋଜିତ ହୋ ରହା ହେ। ଏସା ଲଗତା ହେ କି ଭାରତ କି ସାଂସ୍କୃତିକ ଏକତା କେ ଇସ୍ ମହୋତ୍ସବ କୋ ସ୍ୱାଧୀନ ଭାରତ କି ଏକତା କେ ଶିଳ୍ପକାର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ୱୟଂ ଆଶୀର୍ବାଦ ଦେ ରହେ।
0: ଏହି ଅବସରରେ ରାଷ୍ଟ୍ରପତି ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେହିପରି ଆର୍ଟିକଲ 370କୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ସ୍ୱତନ୍ତ୍ର ବୀର ସାଭରକର ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡ୍ଡାଙ୍କୁ ପଦାର୍ପଣକାରୀ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିଛି। ଭଙ୍ଗାର ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ରାମନାମୀ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛି। ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏବଂ ନିର୍ଦ୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ଅପରାହ୍ନ 4:00 ମାତ୍ର 11 ପାଇଁ ଗୃହ ଚାଲିପାରିଥିଲା। ବିରୋଧୀ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜୀବିକା ଏବଂ ନିୟୋଜନ କର ଅଧ୍ୟାଦେଶ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ ସଂଶୋଧନ ଅଧ୍ୟାଦେଶ 2026କୁ ଗୃହରେ ଉପସ୍ଥାପନ କରିଥିଲେ। ଗୃହରେ ଆଜି 6 ବିଲ୍ ଓ 2 ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା। ବିଲ୍ ଆଗତ ପରେ

0: ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ 256 ହାତୀ ମୃତ୍ୟୁ ହୋଇଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ସଦସ୍ୟ ଦୁର୍ଗାପ୍ରସନ୍ନ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, 13 ହାତୀ ମୃତ୍ୟୁ ମାମଲାରେ 32 ଜଣ ଶିକାରୀ ଗିରଫ ହୋଇଛନ୍ତି। ଅସ୍ୱାଭାବିକ ଭାବେ ହାତୀ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ ଉପଯୋଗ ଦ୍ୱାରା ହାତୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଆଦି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରାୟ ଅପରାହ୍ନ 5:00 ରାତି 11:00 ପର୍ଯ୍ୟନ୍ତ 6 ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ଶ୍ରୀ ନୀଳମାଧବ ମନ୍ଦିରରେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ରୀତି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ଏକାଦଶୀରୁ ଭଗବାନ ବିଷ୍ଣୁ ଶୟନରେ ଯାଇ କାର୍ତ୍ତିକ ଏକାଦଶୀରେ ନିଦ୍ରା ତ୍ୟାଗ କରିଥାନ୍ତି। ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ମଧ୍ୟାହ୍ନ 12:30 ବେଢ଼ା ପରିକ୍ରମା କରାଯାଇ ମଙ୍ଗଳାର୍ପଣ ହୋଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହା ଆଗାମୀ 12 ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଆସନ୍ତା ବୁଧବାର ରାତିରୁ ଗୁରୁବାର ଭୋର ମଧ୍ୟରେ ବିଶାଖାପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ, ଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
1: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ 23 ଏବଂ 24 ଇଏ 2 ଦିନ ପାଇଁ କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲା ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଇଏ 3 ଗଜପତି, ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ ଏବଂ ସମ୍ପୂର୍ଣ୍ଣ ନିଖୁଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
0: ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗଭୀର ଅବପାତ ପାଇଁ 38 ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯାଇଛି। ମେଡିକାଲ ସୁବିଧାଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଡ୍ୟାମ୍ର ଜଳସ୍ତର ଉପରେ କ୍ରମାଗତ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସାଧାରଣ ଜନତାଙ୍କୁ ସତର୍କ ରହିବା, ଜଳମଗ୍ନ, ତଳିଆ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ନ ଯିବା ଓ ସ୍ଥାନୀୟ ପ୍ରଶାସନର ପରାମର୍ଶକୁ ଅନୁସରଣ କରିବାକୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜାରି ରହିଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ଅଲ୍ଲାଡ଼ି ଏବଂ ରାମାୟପାଟଣାସ୍ଥିତ ବାତ୍ୟାସ୍ଥଳୀ ପରିଦର୍ଶନ କରି ଉପଲବ୍ଧ ବ୍ୟବସ୍ଥା ଏବଂ ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା 24 ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳବନ୍ଦୀ ଏବଂ ଭୂସ୍କଳନ ପ୍ରବଣ ସ୍ଥାନଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତାକାଲିଠାରୁ 24 ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଭଦ୍ରକ ଜିଲ୍ଲା ଧାମରା, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। କନ୍ଧମାଳ ଜିଲ୍ଲାରେ ସିକଲ ସେଲ୍ ରକ୍ତଶିକୁଳି ରୋଗର ଯାଞ୍ଚ, ନିରାକରଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସହାୟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ଏକ ସମନ୍ୱିତ ଦୀର୍ଘମିଆଦ ଚିକିତ୍ସା ମଡେଲ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କର ଜାତୀୟ ସିକଲ ସେଲ୍ ଆନିମିଆ ନିରାକରଣ ମିଶନର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ପ୍ରକଳ୍ପ ଓଡ଼ିଶା ସମେତ ଦେଶର 6 ପ୍ରମୁଖ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ମହାନଦୀ ଅବବାହିକାରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଓଏନ୍ଜିସି ପକ୍ଷରୁ ପ୍ରାକୃତିକ ବାଷ୍ପଭଣ୍ଡାରର ସନ୍ଧାନ କରାଯାଇଛି, ଯାହା ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଭାରତର ଉପକୂଳ ସୀମାର ଅପାର ସମ୍ଭାବନାକୁ ଆହୁରି ସୁଦୃଢ଼ କରିବ। ସମୁଦ୍ର ମନ୍ଥନ ଅଭିଯାନରେ ଓଏନ୍ଜିସି ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଛି। କନ୍ଧମାଳ ଜିଲ୍ଲାର ପାରମ୍ପରିକ ହଳଦୀ ଚାଷ ସହିତ ନୂତନ ସାଲେମ କିସମ ହଳଦୀ ଚାଷର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ

0: ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ଭୁବନେଶ୍ୱରଠାରେ ସ୍ୱାକ୍ଷରିତ ହୋଇଯାଇଛି। ଏହା ମାଧ୍ୟମରେ ଜିଲ୍ଲାରେ ହଳଦୀର ଉତ୍ପାଦନ ଏବଂ ଉତ୍ପାଦକତା ହାର ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯୌତୁକ ନିଷେଧ ଆଇନ ଏବଂ ଘରୋଇ ହିଂସା ଆଇନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ପଞ୍ଚଦିବସୀୟ ଇଂରାଜୀ ଭାଷା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଭାରତ ପକ୍ଷରୁ ବୌଦ୍ଧ ସରକାରୀ ପଲିଟେକ୍ନିକ୍ କଲେଜଠାରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଜିଲ୍ଲାର ହରଭଙ୍ଗା ବ୍ଲକରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି। ରାଜ୍ୟରେ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିବା ବୟସ୍କ ବ୍ୟକ୍ତିମାନଙ୍କୁ ମୌଳିକ ସାକ୍ଷରତା ପ୍ରଦାନ କରିବା ଉଦ୍ଦେଶ୍ୟରେ ନୟାଗଡ଼ ବ୍ଲକରେ ମୋଟ 5,838 ଜଣ ଶିକ୍ଷାର୍ଥୀ ଉଲ୍ଲାସ କାର୍ଯ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଗଣ୍ଡାମାନଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଗଣ୍ଡାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ। ଭାରତର ବିବିଧ ଭାଷା ପରମ୍ପରା ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ କଲେ ସମ୍ମାନିତ। ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଏବଂ ଗଣ୍ଡାମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଡା ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ବିଶ୍ୱ ଗଣ୍ଡା ଦିବସ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପୃଥିବୀର ଜୈବ ବିବିଧତା ଓ ପ୍ରାକୃତିକ ସନ୍ତୁଳନକୁ ରକ୍ଷା କରିବାରେ ଯେଉଁ କେତୋଟି ପ୍ରାକ୍ ଐତିହାସିକ ଜୀବ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେଗୁଡ଼ିକ ମଧ୍ୟରେ ଗଣ୍ଡା ହେଉଛି ଅନ୍ୟତମ। ସେମାନଙ୍କର ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି ତଥା ପରିବେଶ ସନ୍ତୁଳନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। 2010 ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି ଦ୍ୱାରା ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ବିଶ୍ୱରେ ଏବେ ବସବାସ କରୁଥିବା 5 ପ୍ରଜାତିର ଗଣ୍ଡାଙ୍କୁ ସୁରକ୍ଷିତ ରଖିବା ଏକ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି। 5 ଜାତିର ଗଣ୍ଡାକୁ ଆମକୁ ବଞ୍ଚାଇବାକୁ ହେବ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳିତ ହେଉଛି। ଗଣ୍ଡାଙ୍କର ଅସ୍ତିତ୍ୱ ଓ ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଏହା ହେଉଛି ପୃଥିବୀର ଅନ୍ୟତମ ପ୍ରାଚୀନ ତଥା ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀ। ପ୍ରାୟ 5 ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଏମାନଙ୍କର ଉତ୍ପତ୍ତି ହୋଇଥିବା ସମୀକ୍ଷାରୁ ଜଣାପଡ଼େ। ଉତ୍ତର ଆମେରିକା ଓ ୟୁରୋପର ବିଭିନ୍ନ ଅଞ୍ଚଳ ସମେତ ବିଶ୍ୱର ବ୍ୟାପକ ସ୍ଥାନରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ଭାରତୀୟ ସଭ୍ୟତା ସହ ଗଣ୍ଡାଙ୍କର ଦୃଢ଼ ଐତିହାସିକ ସମ୍ପର୍କ ରହିଛି। ସିନ୍ଧୁ ଉପତ୍ୟକା ସଭ୍ୟତା ଅର୍ଥାତ୍ ହରପ୍ପା ଓ ମହେଞ୍ଜୋଦାର ସମୟର ମୋହର ଓ ପ୍ରାଚୀନ ପଥର କଳାରେ ଏକ ଶିଙ୍ଗଯୁକ୍ତ ଗଣ୍ଡା ଦେଖିବାକୁ ମିଳିଥାଏ। ତେବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବଜନିତ ସଙ୍କୁଚିତ ପରିବେଶ, ଜଙ୍ଗଲ କ୍ଷୟ ଓ ଚୋରା କାରବାର ଦ୍ୱାରା ଏହି ଜୀବର ଅସ୍ତିତ୍ୱ ବିପଦ ଆଡ଼କୁ ଠେଲି ହୋଇଯାଇଛି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ବ୍ୟାପକତା ଏବେ କେବଳ ଆଫ୍ରିକା ଓ ଦକ୍ଷିଣ ଏସିଆର କେତେକ ନିର୍ଦ୍ଦିଷ୍ଟ ଜଙ୍ଗଲାଞ୍ଚଳରେ ସୀମିତ ରହିଛି। ବିଶ୍ୱରେ ମୁଖ୍ୟତଃ 5 ଗଣ୍ଡା ପ୍ରଜାତି ଦେଖିବାକୁ ମିଳନ୍ତି। ସେଗୁଡ଼ିକ ହେଉଛି ବ୍ଲାକ୍, ହ୍ୱାଇଟ୍, ଏକସିଂହି, ଜାଭାନ୍ ଏବଂ ସୁମିତ୍ରାନ୍। ସେଥିମଧ୍ୟରୁ ବ୍ଲାକ୍, ହ୍ୱାଇଟ୍ ଏବଂ କଳା ଏବଂ ଧଳା ଗଣ୍ଡା ଉପରେ ଚୋରା ଶିକାରୀଙ୍କ ବେଶୀ ନଜର ରହୁଛି। ତେବେ ଏସିଆର ଗୌରବ କୁହାଯାଉଥିବା ଏକସିଂହି ଗଣ୍ଡା କ୍ଷେତ୍ରରେ ସାମାନ୍ୟ ସୁଧାର ଆସିଛି। ଇଣ୍ଡୋନେସିଆ ଏବଂ ମାଲେସିଆ ଅଞ୍ଚଳରେ ମୁଖ୍ୟତଃ ଦେଖିବାକୁ ମିଳୁଥିବା ଜାଭାନ୍ ଓ ସୁମିତ୍ରାନ୍ ଗଣ୍ଡା ଏବେ ପ୍ରାୟତଃ ବିଲୁପ୍ତ ସ୍ତରରେ ପହଞ୍ଚିସାରିଛନ୍ତି। ଏମାନଙ୍କ ସଂଖ୍ୟା ଏବେ 100 କମ୍ ରହିଛି, ଯାହାକି ପରିବେଶବିତ୍ଙ୍କ ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି। ଗଣ୍ଡା ଶିକାରର ମୁଖ୍ୟ କାରଣ ହେଉଛି ତାର ଶିଙ୍ଘ। ଚୋରା ବଜାରରେ ଏହା ଏକ ପ୍ରମୁଖ ବହୁମୂଲ୍ୟ ସାମଗ୍ରୀ। ଏହି ଶିଙ୍ଘ ତଥା କେତେକ ଭ୍ରାନ୍ତ ଧାରଣା ପାଇଁ ଗଣ୍ଡାର ଶିକାର କରାଯାଇଥାଏ। କେତେକ ଦେଶରେ ପ୍ରଚଳିତ ଅନ୍ଧବିଶ୍ୱାସ ଏବଂ ପରମ୍ପରାଗତ ଅଭ୍ୟାସ ଯୋଗୁଁ ଗଣ୍ଡା ଶିକାର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଭାରତରେ ମୁଖ୍ୟତଃ ଏକସିଙ୍ଘି ଗଣ୍ଡା ଦେଖିବାକୁ ମିଳନ୍ତି। ବିଶ୍ୱରେ ଦେଖାଯାଉଥିବା ଏହି ପ୍ରଜାତିର ଗଣ୍ଡାଙ୍କ ମଧ୍ୟରୁ 75% ଭାରତରେ ଅଛନ୍ତି। ମୁଖ୍ୟତଃ 6 ଜାତୀୟ ଉଦ୍ୟାନ ଓ ଗୋଟିଏ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗଣ୍ଡାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ସେଥିମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ। ସେଠାରେ ଗଣ୍ଡା ସଂଖ୍ୟା ବୃଦ୍ଧି ପାଇଛି। ଶୂନ୍ୟ ଶିକାର ଲକ୍ଷ୍ୟ ହାସଲ କରି ଏହି ଜାତୀୟ ଉଦ୍ୟାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦନ କରିପାରିଛି।
1: ରାଜନୈତିକ ଇଚ୍ଛାଶକ୍ତି, କଠୋର ପ୍ରଶାସନିକ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର

0: ସହଯୋଗ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। କାଜିରଙ୍ଗା ବ୍ୟତୀତ ଆସାମର ଓରାଙ୍ଗ, ମାନସ ଜାତୀୟ ଉଦ୍ୟାନ ଓ ପବିତୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗଣ୍ଡା ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମିଶାଇ କେବଳ ଆସାମରେ 2885 ଗଣ୍ଡା ଅଛନ୍ତି। ସେଥିମଧ୍ୟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ସର୍ବାଧିକ 2613 ଗଣ୍ଡା ଅନ୍ତର୍ଭୁକ୍ତ। ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗର ଜଲଦାପଡ଼ା, ଗୋରୁମାରା ଜାତୀୟ ଉଦ୍ୟାନଗୁଡ଼ିକରେ ମୋଟ 348 ଗଣ୍ଡା ରହିଥିବା ଗଣନାରୁ ଜଣାପଡ଼ିଛି। ଉତ୍ତରପ୍ରଦେଶର ଦୁଧୁଆ ଜାତୀୟ ଉଦ୍ୟାନରେ ମଧ୍ୟ 38 ଗଣ୍ଡା ଅଛନ୍ତି। ଗଣ୍ଡାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ଗଣ୍ଡା ଭିଜନ 2020 ମିଶନ ମୋଡ୍ରେ କାର୍ଯ୍ୟକାରୀ କରିଛନ୍ତି। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଅଧୀନରେ ଗଣ୍ଡାଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। 2019 ପରିବେଶ ମନ୍ତ୍ରଣାଳୟ ଦ୍ୱାରା
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଗଣ୍ଡା ଦିବସ ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନା ମହେଶ୍ୱର ସାହୁ, ଆକାଶବାଣୀ କଟକ।
2: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7:00 ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ବିଶିଷ୍ଟ କନ୍ନଡ଼ ସିନେ ଅଭିନେତା ଅନନ୍ତ ନାଗଙ୍କୁ ମିଳିଛି ଦାଦା ସାହେବ ଫାଲକେ ପୁରସ୍କାର। ଗୁଜରାଟର ଏକତାନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ରେ ଆୟୋଜିତ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନରେ ସମ୍ମାନିତ କରିଛନ୍ତି। ୟାମି ଗୌତମୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ ଆର୍ଯ୍ୟ ଓ ମାମୁଟିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ଆର୍ଟିକିଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଲହରୀକୁ ମିଳିଛି ଜାତୀୟ ପୁରସ୍କାର। ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଜାପାନର ନିଶିହିନ୍ଠାରେ ଶ୍ରୀଲଙ୍କାକୁ 147 ରନ୍ରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ସଫଳତା ହାସଲ କରିଛି। ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କ୍ରିକେଟ୍ ଦଳକୁ ସ୍ୱାଗତ ଜଣାଇଛନ୍ତି। ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି।
3: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭା ମୌସୁମୀ ଅଧିବେଶନର ପହିଲା ଦିନେ ଗୃହନ ଆଗତ ହେଲା 6 ବିଲ୍ ଆଉ 2 ଅଧ୍ୟାଦେଶ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ବିଶିଷ୍ଟ କନ୍ନଡ ଅଭିନେତା ଅନନ୍ତ ନାଗ ପାଇଲେ ଦାଦା ସାହେବ ଫାଲ୍କେ ପୁରସ୍କାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଥି ସମ୍ବଲପୁରନୁ ଅଯୋଧ୍ୟା ବାରାଣସୀକେ ଗଲେ 775 ଜଣ ତୀର୍ଥଯାତ୍ରୀ। ଆଉ ଅବପାତ ପ୍ରଭାବତି ରାଇଜେ ଜବନୁ ଅତି ଜବର ବର୍ଷା ନେଇକରି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା। ଏଥର ପୁରା ଖବର। ବିଧାନସଭାର ମୌସୁମୀ ଅଧିବେଶନର ପହିଲା ଦିନେ ବିରୋଧୀ ଦଳର ସଦସ୍ୟମାନଙ୍କର କିଲ୍ଲାଗଗା ଲାଗି ଗୃହ ସୁରୁଖୁର୍ତ୍ତି ନାଇଁ ଚାଲିପାରି। ଗୃହ ନ ଜବର ନାରାବାଜି ହେବାନୁ ସକାଳ ବେଲା ଗୃହ କାମ ନାହିଁ ହୋଇପାରି। ଉପରବେଲା 4 ଉତ୍ତରୁ ଗୃହ ଖାଲି 11 ଚାଲିଥିଲା। ବିରୋଧୀମାନଙ୍କର ଜବର କିଲ୍ଲାଗଗା ଭିତରେ ଗୃହନ 6 ବିଲ୍ ଆଉ 2 ଅଧ୍ୟାଦେଶ ଉପସ୍ଥାପିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକେ ଆଇବାକାଲ ତକ ମୁଲତବୀ ରଖିଛନ୍। ସକାଳ ବେଲା ବାଗି ଆଜି ଉପରବେଲା 4 ବିଧାନସଭା ମୁଲ ହେବାର ଖିନ୍ ବିରୋଧୀ ସଦସ୍ୟମାନେ ଗୃହର ମଜାକେ ଆସିକରି ଜବର କିଲ୍ଲାଗଗା କରିଥିଲେ। ଇତାର ଭିତରେ ମୁଖ୍ୟମନ୍ତ୍ରୀଙ୍କ ତରଫୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଆଉ ନିୟୋଜନ

0: ଅଧ୍ୟାଦେଶ 2026 ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ ସଂଶୋଧନ ଅଧ୍ୟାଦେଶ 2026 ଗୃହନ ଉପସ୍ଥାପନ କରିଥିଲେ। ଇତର ଛଡ଼ା ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ଓଡ଼ିଆ ରଦ୍ଧକରଣ ବିଲ୍, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍ ଆର୍ ଓଡ଼ିଶା ସାମୁଦ୍ରିକ ମାଛଧରା ନିୟନ୍ତ୍ରଣ ଓ ନିଷେଧ ବିଲ୍ 2026 ବିଲ୍ ଭିନ୍ ଭିନ୍ ମନ୍ତ୍ରୀଙ୍କ ଜରିଏ ଗୃହନ ଆଗତ କରାଯାଇଥିଲା। ବିଲ୍ ଆଗତ ଉତ୍ତରୁ ଉପବାଚସ୍ପତି ଗୃହକେ ଆଏବା କାଲି ସକାଳର 10:30 ତକ ମୁଲତବୀ ରଖିଛନ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନତି ରାଇଜେ 28,42,000 ନୂଆତକା ପରିବାର ପକ୍କା ଘର ପାଇବାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାର ତଥ୍ୟ ରଖିଛନ୍। ମନ୍ତ୍ରୀ କହିଛନ୍, ଆବାସ ପ୍ଲସ 2024 ସର୍ଭେଭୁକ୍ତ ପରିବାରଙ୍କ ତାଲିକା ତିଆର ଆଉ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ଧାରିଜ ଲକ୍ଷ୍ୟ ପାଇବାର ଉତ୍ତରୁ ରାଇଜେ ହିତାଧିକାରୀମାନଙ୍କୁ ଗୃହ ମଞ୍ଜୁର କରାଯିବା। 2025-26 ଆର୍ଥିକ ବର୍ଷରେ ଏହି ଯୋଜନାଟି କେନ୍ସି ଗୃହ ମଞ୍ଜୁର କରାନାଇଯାଇ ବୋଲି ମନ୍ତ୍ରୀ ସ୍ୱଷ୍ଟ କରିଛନ୍। ଭାରତର ବିବିଧ ଭାଷା ପରମ୍ପରା ଓ ସାମାଜିକ ଅଭିଜ୍ଞତାକେ ପ୍ରତିଫଳିତ କରବାର ଥି ସିନେମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଗୁଜରାଟ କେୱଡ଼ିଆ ଏକତା ନଗରଠାରେ ହୋଇଥିବାର ଖାସ୍ ସମାରୋହଟି ରାଷ୍ଟ୍ରପତି ଆଜି 72 ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିକରି ଭାରତୀୟ ସିନେମାର ସାଂସ୍କୃତିକ ଶକ୍ତି ଆଉ ବିବିଧତା ଉପରେ ଆଲୋକପାତ କରିଛନ୍। ସିନେମା ଦର୍ଶକଙ୍କ ମନୋରଞ୍ଜନ କରବାର ସହିତ ଭିନ୍ ଭିନ୍ ଇଲାକାକେ ସଂଯୋଗ କରିକରି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକେ ପ୍ରଦର୍ଶିତ କରବାର ଥି ସାହାଯ୍ୟ କର୍ସି ବୋଲି ରାଷ୍ଟ୍ରପତି କହିଛନ୍। ଏହି ଅବସରରେ ରାଷ୍ଟ୍ରପତି ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ 2024 ଲାଗି ଦାଦାସାହେବ ଫାଲ୍କେ ପୁରସ୍କାର ସମ୍ମାନିତ କରିଛନ୍। ସେନ୍ତା ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ ଆର୍ୟନ ଆଉ ମାମୁଟିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ସ୍ୱତନ୍ତ୍ର ବୀର ସାୱରକର ଚଳଚ୍ଚିତ୍ର ଲାଗି ରନ୍ଦୀପ ହୁଡ୍ଡାଙ୍କୁ ନୂଆ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରଟି ସମ୍ମାନିତ ହୋଇଛି। ସମାରୋହଟି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇକରି ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଏଇଟା ତାଙ୍କର 138 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଫିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ପୁରା ହୋଇଛି। ଜନସେବାନୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଓ ଏହାଦେ ତକ ଚାଲିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶଉଛି। ସେବା ଓ ସୁଶାସନର ଏହି ଦୂରଦୃଷ୍ଟିଥି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଲାଗି ସବୁବେଳେ କାମ କରି ଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏହି ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସୁନ୍ ଜାନ୍ମା ଜଳଜୀବନ ମିଶନ ବାବଦେ। 2019 ଦେଶେ ଜଳଜୀବନ ମିଶନ ଶୁଭାରମ୍ଭ ହୋଇଥିଲା। ନିରାପଦ ଆଉ ନିର୍ଭରଯୋଗ୍ୟ ଭାବେ ପିଇବାର ପାଇଁ ଲୋକମାନଙ୍କୁ ଯୋଗାଇ ଦେବାଟା ଇତାର ମୂଲ ଲକ୍ଷ୍ୟ ଆଏ। ମିଶନ ମୂଲ ହେବାର ସମୟଥି ଦେଶର 3,23,00,000 ବା 16.7% ଗ୍ରାମାଞ୍ଚଳ ପରିବାର ପାଖେ ପିଇବାର ପାଇଁ ସଂଯୋଗ ଥିଲା। ଜୁନ୍ 2026 ତକ ଇଟା ବଢ଼ିକରି 16 ବା 82% ନୁ ଅତକା ହୋଇଛି, ଯେନ୍ଟାକି 7 ଭିତରେ ଏ ମିଶନ ଜରିଏ 12,06,00,000 ନୁ ଅତକା ପରିବାରକେ ପିଇବାର ପାଇଁ ସଂଯୋଗ ହୋଇପାରିଛି। ଏ ମିଶନକେ 2028 ତକ ବଢ଼ାଯାଇଛି, ଯେନ୍ତି ସେବା ଗୁଣବତ୍ତା ଆଉ ସ୍ଥାୟିତ୍ୱ ଉପରେ ଅତକା ଜୋର ଦିଆଯାଇଛି।
1: ଜଲ ଜୀବନ ମିଶନ ଗାଁ ଆଉ ଗରିବକେ ଘର ତକ पानी पहुंचाने का तो अभियान है ही। ये एक प्रकार से ग्राम स्वराज को, गांव के सशक्तिकरण को, उसके लिए भी एक नई ऊर्जा, नई ताकत, नई बुलंदी देने वाला अभियान है। सरकार के काम करने में कैसे बहुत बड़ा बदलाव आया है, ये उसका भी उदाहरण है।
0: ଜଲ ଜୀବନ ମିଶନ ଖାଲି ପାଇପ୍ ବିଛାବାର୍ତ୍ତି ସୀମିତ ନାଇଁନ। ଇତା ଡିଜାଇନ୍, ପାଣିର ଉତ୍ସ, ପୁନଃଭରଣ, ବର୍ଷା ଜଳ ଅମଳ, ବ୍ୟବହୃତ ପାଣି ପରିଚାଳନା ଓ ସଂରକ୍ଷଣକେ ଏକଠାନିଆ କର୍ସି। ଇତାର ସହିତ ସମ୍ପ୍ରଦାୟମାନଙ୍କେ ସେମାନଙ୍କର ଜଳ ପ୍ରଣାଳୀ ରକ୍ଷକ ଭାବେ ଗଢ଼ସି। দেশে 5 লাখ নু অতকা পানি সমিতি

0: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। 2024 ପାଇଁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ଅନନ୍ତ ନାଗ। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା T20 କ୍ରିକେଟ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଏବଂ ଜାପାନ ବିପକ୍ଷରେ ଏକମାତ୍ର T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ 2 ରନ୍ରେ ବିଜୟୀ। ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ଗୁଜରାଟର ଏକତାନଗରଠାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତୀୟ ସିନେମା ନିଜର ବିବିଧତା ଏବଂ ସଶକ୍ତ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ଦିଗରେ ସଫଳ ହୋଇଛି। ଭାରତର କୋଣ ଅନୁକୋଣରେ ନିର୍ମାଣ କରାଯାଉଥିବା ବିଭିନ୍ନ ଚଳଚ୍ଚିତ୍ରରେ ଦେଶର ବ୍ୟବହାର କରାଯାଉଥିବା ବିଭିନ୍ନ ଭାଷା, ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଚଳଚ୍ଚିତ୍ର କେବଳ ଜନସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରୁ ଜନସମ୍ପର୍କ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜିର ସମାରୋହରେ ରାଷ୍ଟ୍ରପତି ଜୀବନବ୍ୟାପୀ ସାଧନା ଲାଗି 2024 ପାଇଁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାରରେ ବିଶିଷ୍ଟ ଅଭିନେତା ଅନନ୍ତ ନାଗଙ୍କୁ ପୁରସ୍କୃତ କରି କହିଛନ୍ତି, ଥିବା ବିଭିନ୍ନ ଚଳଚ୍ଚିତ୍ରରେ ଦେଶର ବ୍ୟବହାର କରାଯାଉଥିବା ବିଭିନ୍ନ ଭାଷା, ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଚଳଚ୍ଚିତ୍ର କେବଳ ଜନସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରୁ ଜନସମ୍ପର୍କ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜିର ସମାରୋହରେ ରାଷ୍ଟ୍ରପତି ଜୀବନବ୍ୟାପୀ ସାଧନା ଲାଗି 2024 ପାଇଁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାରରେ ବିଶିଷ୍ଟ ଅଭିନେତା ଅନନ୍ତ ନାଗଙ୍କୁ ପୁରସ୍କୃତ କରି କହିଛନ୍ତି,
1: ଅନନ୍ତ ନାଗଙ୍କ ଭାରତୀୟ ଫିଲ୍ମ ଜଗତକେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ସେ ସମ୍ମାନିତ କରକେ ମୁଝେ ବହୁତ ପ୍ରସନ୍ନତା ହୋ ରହି। ପିଛଲେ ବର୍ଷ ଉନ୍ହେ ପଦ୍ମଭୂଷଣ ସେ ସମ୍ମାନିତ କରନେ କା ଅବସର ମୁଝେ ମିଲା। ବହୁତ ଛୋଟି ଉମର ସେ ହି ଓ ରଙ୍ଗମଞ୍ଚ କେ ପ୍ରଖ୍ୟାତ ଲୋକଙ୍କ ସାଥ ଜୁଡ ଗଏ ଥେ। ଆପଣେ ପହଲେ ନାଟକ ମେ ଉନ୍ହୋନେ ଚୈତନ୍ୟ ମହାପ୍ରଭୁ କି ପ୍ରମୁଖ ଭୂମିକା ନିଭାଇ ଓ ଦୂସରି ନାଟକ ମେ ଗୌତମ ବୁଦ୍ଧ କି ଫିଲ୍ମ ମେ ଉନ୍କା ଅଭିନୟ ଥିଏଟର ଓର ସିନେମା କେ ଶ୍ରେଷ୍ଠ ଆୟାମୋ କା ସମନ୍ୱୟ ପ୍ରସ୍ତୁତ କରତା ହେ।
0: ଆର୍ଟିକଲ 370କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା ବ୍ରହ୍ମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚାମ୍ପିୟନର ଅଭିନେତା କାର୍ତ୍ତିକ ଆରିୟାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିଭଳି ମରାଠୀ ଚଳଚ୍ଚିତ୍ର ଭଙ୍ଗାରକୁ ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ପୁରସ୍କାର ମିଳିଛି। ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ପରଦା ପଛରେ କାର୍ଯ୍ୟରତ ସମସ୍ତ ଟିମ୍ ସଦସ୍ୟମାନଙ୍କୁ ସେମାନଙ୍କ ଅବଦାନ ଲାଗି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତର G20 ଅଧ୍ୟକ୍ଷତା ଅଭିଜ୍ଞତାରୁ ପ୍ରେରଣା ପାଇ ସରକାର ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି। G20 ଅଧ୍ୟକ୍ଷତା ସମୟରେ ଦେଶବ୍ୟାପୀ 60ରୁ ଉର୍ଦ୍ଧ୍ୱ ସହରରେ ପ୍ରାୟ 200ଟି ବୈଠକ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ

0: ଅଞ୍ଚଳର କର୍ତ୍ତୃପକ୍ଷ ନିଜ ନିଜ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରି ଭବିଷ୍ୟତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଭିନ୍ନ ସଂସ୍କରଣ ଆୟୋଜନ କରିବା ଲାଗି ପ୍ରସ୍ତାବ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ଏହି ସମାରୋହ ଅନୁଷ୍ଠିତ ହୋଇଛି। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସୂଚନା ପ୍ରସାରଣ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହୋଇଛି। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କର ଏ ସମ୍ପର୍କିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି ଜଳ ସୁରକ୍ଷା ମିଳିତ ପ୍ରଚେଷ୍ଟା ଉପରେ ଆଲୋକପାତ କରି ଏକ ସଶକ୍ତ ବ୍ୟବସ୍ଥା ତଥା ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଟିଲ ନିଜ ଲେଖାରେ ଜଳଜୀବନ ମିଶନ, ନମାମି ଗଙ୍ଗେ, ଜଳ ସଂରକ୍ଷଣ ଏବଂ ଆଧୁନିକ ଜ୍ଞାନକୌଶଳ ଭିତ୍ତିକ ସମାଧାନ ମାଧ୍ୟମରେ ଜଳବାୟୁ ନିରୋଧୀ ଜଳ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ଏହି ଲେଖାଟି ଜଳ ସଂରକ୍ଷଣ କ୍ଷେତ୍ରରେ ଦେଶବାସୀଙ୍କ ଅଂଶଗ୍ରହଣ ସହିତ ରାଜ୍ୟ ତଥା ଗୋଷ୍ଠୀମାନଙ୍କ ପକ୍ଷରୁ ନିଆଯାଉଥିବା ନିରନ୍ତର ପ୍ରଚେଷ୍ଟା ମାଧ୍ୟମରେ ଦେଶରେ ଆଗାମୀ ପିଢ଼ି ଲାଗି ଏକ ନିରନ୍ତର ବ୍ୟବସ୍ଥା ମାଧ୍ୟମରେ ଜଳ ସୁରକ୍ଷିତ ରଖାଯିବା ଲାଗି ନିଆଯାଉଥିବା ପ୍ରଚେଷ୍ଟା ଉପରେ ଅବଲୋକନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜଳର ସଠିକ୍ ପରିଚାଳନା ଉପରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ରାଧାକୃଷ୍ଣନ ଜଳ ସଂରକ୍ଷଣ ଦିଗରେ ସହଯୋଗ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଜଳ ହିଁ ଜୀବନ ଏବଂ ସଭ୍ୟତାର ଭିତ୍ତିଭୂମି ରୂପେ ପରିଗଣିତ ହୋଇଥାଏ। ନଦୀ ଅବବାହିକା ପରିଚାଳନା, ଭୂତଳ ଜଳ ପୁନଃ ସଂରକ୍ଷଣ, ବର୍ଷା ଜଳ ଅମଳ, ଦକ୍ଷତା ସମ୍ପନ୍ନ ଜଳସେଚନ ପରିଚାଳନା ଲକ୍ଷ୍ୟ ନେଇ ଏକ ସମନ୍ୱିତ ପଦ୍ଧତିରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସମ୍ମିଳନୀରେ ଯୋଗଦେଇ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଜଳ ପରିଚାଳନା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଜଳ ସୁରକ୍ଷା ଏକ ମିଳିତ ଦାୟିତ୍ୱ ବା ଜନଭାଗିଦାରୀ ବୋଲି ଅଭିହିତ କରି ଆଗାମୀ ପିଢ଼ି ଲାଗି ଏହାର ସଂରକ୍ଷଣ ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
1: माननीय प्रधानमंत्री श्री नरेंद्र मोदी जी के नेतृत्व में भारत ने जल प्रबंधन को जन भागीदारी से जोड़ने, इसे जन आंदोलन बनाने पर लगातार बल दिया है। भारत के लिए जल सुरक्षा विकसित भारत 2047 की मजबूत नींव है। पानी का संबंध हमारी खेती, भोजन, स्वास्थ्य, उद्योग, ऊर्जा और पर्यावरण से भी जुड़ी हुई है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ଜେମ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଦେଶବ୍ୟାପୀ ସରକାର ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପକ୍ଷରୁ କରାଯାଉଥିବା କ୍ରୟ ବ୍ୟବସ୍ଥା ଲାଗି 2016 ଅଗଷ୍ଟରେ ଶୁଭାରମ୍ଭ ହୋଇଥିବା ଜେମ୍ ବର୍ତ୍ତମାନ ଏକ ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଉଭୟ କ୍ରେତା ଓ ବିକ୍ରେତାଙ୍କୁ ଅନ୍ଲାଇନ୍ରେ ଏକତ୍ରିତ କରିବା ଦିଗରେ ଏହି ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 2023 ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସରଳ ଜୀବନଶୈଳୀ ସମ୍ପର୍କିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ସରକାରୀ କ୍ରୟ ବ୍ୟବସ୍ଥାରେ ଛୋଟ ଛୋଟ ବ୍ୟବସାୟୀ ଏବଂ ଉଠା ଦୋକାନୀମାନେ ଜେମ୍ ପୋର୍ଟାଲ ମାଧ୍ୟମରେ କିଭଳି ସଶକ୍ତ ହୋଇପାରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଥିଲେ। ବିଶ୍ୱ ଗଣ୍ଡା ଦିବସ ଅବସରରେ ଦେଶରେ ସେମାନଙ୍କ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ମୋଟ ଗଣ୍ଡା ସଂଖ୍ୟାର 80% କେବଳ ଆସାମରେ ଅବସ୍ଥାନ କରୁଛନ୍ତି। ଏ କ୍ଷେତ୍ରରେ କାଜିରଙ୍ଗା ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେହିଭଳି ବିହାର ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଗଣ୍ଡାମାନେ ସୁରକ୍ଷିତ ଅଛନ୍ତି। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶର ଦୁଧୁଆଠାରେ ଗଣ୍ଡାମାନଙ୍କୁ ଯେଭଳି ସଫଳତାର ସହ ଲାଳନ ପାଳନ କରାଯାଉଛି ଏହା ଇତିହାସ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ ପଶୁ ସୁରକ୍ଷା ଏବଂ ବନ୍ୟଜନ୍ତୁ ପରିଚାଳନା କ୍ଷେତ୍ରରେ ଦେଶବାସୀଙ୍କର ନିରନ୍ତର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବର୍ଗରେ ଭାରତ ଟାଇଟଲ୍ ହାସଲ କରିଛି। ଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ

47 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିଲାଗି ମହିଳା କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଚଳିତ ସଂସ୍କରଣରେ ମହିଳା କ୍ରିକେଟ୍ ଦଳ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇବାରେ ସଫଳ ହୋଇଛି ବୋଲି କହିଛନ୍ତି। ଦଳଗତ ଦକ୍ଷତା, ଆତ୍ମବିଶ୍ୱାସ ଓ ସାମୁହିକ ପ୍ରୟାସ ମାଧ୍ୟମରେ ହାସଲ ହୋଇଥିବା ଏହି ବିଜୟ ସମଗ୍ର ଦେଶକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଏକମାତ୍ର ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ 2 ରନ୍ରେ ବିଜୟୀ ହୋଇଛି।

0: ସମଗ୍ର ଦେଶକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଏକମାତ୍ର ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ 2 ରନ୍ରେ ବିଜୟୀ ହୋଇଛି। ଜାପାନର ସାନୋ ଆନ୍ତର୍ଜାତିକ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ତେବେ ବର୍ଷା ଯୋଗୁଁ ପ୍ରାୟ 2.5 ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହେବାରୁ ଏହି ମ୍ୟାଚ୍କୁ 5 ଓଭରକୁ ହ୍ରାସ କରାଯାଇଥିଲା। ଭାରତ 5 ଓଭରରେ 4 ୱିକେଟ୍ ହରାଇ 32 ରନ୍ ସଂଗ୍ରହ କରିଥିଲା। 33 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଜାପାନ ନିର୍ଦ୍ଧାରିତ 5 ଓଭରରେ 3 ୱିକେଟ୍ ହରାଇ 30 ରନ୍ କରିପାରିଥିଲା। ଏହି ବିଜୟ ସହିତ ଭାରତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ 200ତମ ବିଜୟ ହାସଲ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। 2024 ପାଇଁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ଅନନ୍ତ ନାଗ। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବୌଦ୍ଧ ଜିଲ୍ଲାରେ ପାର୍ବଣ ଋତୁକୁ ନେଇ ଉତ୍ସବର ମାହୋଲ। ଗଣେଶ ପୂଜା ଓ ନୂଆଖାଇ ପରେ ବିଶ୍ୱକର୍ମା ପୂଜା ମଧ୍ୟ ସରିଛି। କୃଷି କାର୍ଯ୍ୟରୁ ସାମାନ୍ୟ ଫୁର୍ସତ ପାଇ ଚାଷୀ ଓ ସାଧାରଣ ଲୋକେ ପାର୍ବଣରେ ସାମିଲ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୌଦ୍ଧରେ ମଧ୍ୟ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ମା' ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଗ୍ରହଣ କରିଥିଲେ। ପରିବାର ଓ ଆତ୍ମୀୟଙ୍କ ମିଳନ ସହ ଭାଇଚାରାର ବାର୍ତ୍ତା ଦେଇଛି ଏହି ପର୍ବ। ବୌଦ୍ଧ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଛି। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ, ଜନହିତକାରୀ ଯୋଜନା ଓ ସାଂଗଠନିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବାବେଳେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କର୍ମୀ ଓ କର୍ମକର୍ତ୍ତାଙ୍କୁ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାଣି କହିଛନ୍ତି,
3: ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ନୂଆଖାଇ ଯେଉଁ ପରମ୍ପରା ରହିଆସି ତାର ପରମ୍ପରା ଆମେ କହିପାରିବା ଗଡ଼ଜାତ ଶାସନ କାଳରୁ ହିଁ ପ୍ରଚଳିତ ହୋଇଆସି। ବିଶେଷ ଭାବରେ ଗଡ଼ଜାତ ଶାସନ କାଳରେ ଯେଉଁ 27 ପ୍ରଗଣନା ଥିଲା, 27 ପ୍ରଗଣନାର ଯେଉଁମାନେ ମୁଠା ସର୍ଦ୍ଦାର ଥିଲେ ବୌଦ୍ଧର ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ନିର୍ଦ୍ଧାରିତ ଲଗ୍ନରେ, ତାପରେ 27 ପ୍ରଗଣନାର ଯେଉଁ ଇଷ୍ଟଦେବୀ ବା ଗ୍ରାମଦେବତୀମାନେ ଥିଲେ ତାଙ୍କ ନିକଟରେ ଲାଗି ହେଉଥିଲା ଏହି ପରମ୍ପରା। ଆଜି ମଧ୍ୟ ସେହି ଯେଉଁ ନବାନ୍ନର ପରମ୍ପରା ତାହା ଚାଲିଆସିଛି। ଏବଂ ବୌଦ୍ଧ ଜିଲ୍ଲାର ଯଦି କଥା କହିବା ତେବେ ବୌଦ୍ଧର ଜିଲ୍ଲା ସଦର ବ୍ଲକ, କଣ୍ଟାମାଳ ବ୍ଲକ ଏବଂ ହରଭଙ୍ଗା ବ୍ଲକ ଏହି 3ଟି ବ୍ଲକର ଯେଉଁ ସ୍ଥାନଗୁଡ଼ିକରେ ଆମର ବିଭିନ୍ନ ଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି, ଯଦିଓ ତାଙ୍କର ଦିବସକୁ ଭିନ୍ନ ଭିନ୍ନ ଦିବସରେ ତାଙ୍କର ଧାର୍ଯ୍ୟ କରାଯାଇଥାଏ ତାଙ୍କର ଗ୍ରାମଦେବତୀଙ୍କର ପୀଠରେ, କାରଣ କୌଣସି ଅସୁବିଧା ଯେଉଁଠାରେ ଥାଏ ତାଙ୍କର ତିଥି ଲଗ୍ନରେ ବି ମଧ୍ୟ ତାଙ୍କର ପରିବର୍ତ୍ତନ ହୋଇଥାଏ। ତେବେ ବିଶେଷ ଭାବରେ ଆମେ ଏଇ ଯେଉଁ ନବାନ୍ନ ପରମ୍ପରାରେ ବୌଦ୍ଧ ଜିଲ୍ଲାର ଯେଉଁ ଏକ ଭିନ୍ନ ପରମ୍ପରା ରହିଛି ଯେ ଜୁହାର ଭେଟର ପରମ୍ପରା, ନିଶ୍ଚିତ ଭାବରେ ତାହା ଏକ ସ୍ୱତନ୍ତ୍ରତା ବହନ କରିଥାଏ। କାରଣ ଏହିସବୁ ନବାନ୍ନ ଦେବାଦେବୀଙ୍କ ପୀଠରେ ଲାଗି ହେଲା ପରେ ଯେଉଁମାନେ ନିଜ ନିଜ ଘରର ଇଷ୍ଟଙ୍କ ନିକଟରେ ଲାଗି କରିଥାନ୍ତି ଏବଂ ତା ପରବର୍ତ୍ତୀ ସମୟରେ ସାନ୍ଧ୍ୟକାଳୀନ ସମୟରେ କିମ୍ବା ତାର ପରବର୍ତ୍ତୀ ସମୟରେ ଯେଉଁ ଉତ୍ସବର ମାହୋଲ ସୃଷ୍ଟି ହୋଇଥାଏ ତାହା ଏକ ଆମେ କହିପାରିବା ଯେ ତାର ଏକ ସ୍ୱତନ୍ତ୍ରତା ରହିଛି। ଜୁହାର ଭେଟ ପରମ୍ପରାରେ ନିଜ ନିଜର ବନ୍ଧୁ ସମ୍ପର୍କୀୟଙ୍କ ବା ସମବୟସ୍କଙ୍କ ସହିତ ଆଲିଙ୍ଗନ କରି ତାଙ୍କର ଯେଉଁ ଶୁଭେଚ୍ଛା ଜଣାଉଥିବା ବେଳେ ସାନମାନେ ବଡ଼ମାନଙ୍କ ଠାରେ ମୁଣ୍ଡିଆ ମାରି କିମ୍ବା ତାଙ୍କଠାରେ ପ୍ରଣିପାତ ହୋଇ ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି ବଡ଼ମାନଙ୍କ ଠାରୁ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ବୌଦ୍ଧରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇଛି। ଚନ୍ଦ୍ରଚୂଡ଼ ମନ୍ଦିର, ମହାନଦୀ ଆଳତୀ ଘାଟ ଓ ରାମେଶ୍ୱର ଶିବମନ୍ଦିରରେ ଲୋକେ ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ହୋଇଛି। ଜିଲ୍ଲାରେ 23ଟି ବ୍ୟାଙ୍କର 57ଟି ଶାଖା କାର୍ଯ୍ୟ କରୁଥିବାବେଳେ

0: ନୂତନ ଉଦ୍ୟୋଗ, କଳକାରଖାନା ଓ ବ୍ୟବସାୟ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ କରାଯାଇଛି। ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ଅବସରରେ ବୌଦ୍ଧରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟମେଳା ଆୟୋଜିତ ହୋଇଛି। ସ୍ଥାନୀୟ ପାରମ୍ପରିକ ଖାଦ୍ୟ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିବା ବେଳେ ଶେଷରେ ମିଶନ ଲାଇଫ୍ ଶପଥ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବୌଦ୍ଧର 55 ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ଗସ୍ତ କରିଛନ୍ତି। ବୌଦ୍ଧ କଲେକ୍ଟରେଟ୍ ପରିସରରୁ ଫ୍ଲାଗ୍ ଅଫ୍ କରାଯାଇ ଯାତ୍ରା ଆରମ୍ଭ ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଯୁବସେବା ବିଭାଗର କମିଶନର ତଥା ସଚିବ ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଛନ୍ତି। ପଞ୍ଚାୟତରାଜ, ଆବାସ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ବିଭାଗର ଯୋଜନାର ସ୍ଥିତି ନେଇ ଆଲୋଚନା ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ସମ୍ପଦ କୁମାର ଅଗ୍ରୱାଲ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା ଦେବୀପ୍ରସାଦ ମହାନ୍ତି ଏବଂ ପ୍ରତିମା ଦାସ। ପ୍ରଯୋଜନା ରାଜୀବ କୁମାର ମହନ୍ତ।

0: ମୋ ମନଟା ଯାଇକି ଅଲଗା ଜାଗାରେ ରହିଛି।
1: କଣ ଗୋଟେ ହେଇଛି ଭାଇ?
0: ହବ ନାଇଁ ଭାଗବତୀ ଯାଉଥିଲା। ମୋଠୁ ପଇସା ନେଇଥିଲା।
1: ତମଠୁ ବି ନେଇଗଲେ?
0: ମାନେ କଣ ସେ ତମଠୁ ବି ପଇସା ନେଇଛି?
1: ମୋଠୁ ଯୋଉ ପଇସା ନେଇଥିଲି ମୁଁ ମୋର ଯାହା ଆଣିବା କଥା ଆଣିଛି।
0: ବାସ ବାସ ବାସ, କିନ୍ତୁ ମୋ ଜିନିଷଟା ମିଳିଲା ନାହିଁ, ସାର ଟିକେ ମଗେଇଥିଲି।
1: ଓହୋ,
0: ହଁ କୋଉ ସାର ପଚାରିଲ?
1: କୋଉ ସାର?
0: ୟୁରିଆ ଆସିବନି?
1: ୟୁରିଆ କଣ ଅଭାବ?
0: ମୁଁ କେତେବେଳେ ଅଭାବ ସ୍ୱଭାବ କଥା କହିଲି, ମୋର ଆବଶ୍ୟକ ଅଛି ପଇସାଟା, ସିଆଡେ ସାର, ସିଆଡେ ଭାଗବତିଆ, ସିଆଡେ ମତେ କେମିତି ଭଲ ଲାଗିବ ଦେଖିବା କହିଲ?
1: ମତେ କହିଲେନି
0: ମାନେ
1: ମୁଁ କିଣିଦେଇଛି ନା? ଆଉ
0: କିଣି ସାରିଛ?
1: ଆଉ
0: ମୁଁ ଜାଣିପାରିଲି ନାହିଁ କଣ ଠିକ ଦରରେ କିଣିଲ।
1: ହଁ
0: ମାନେ
1: ମୁଁ ଯେତେବେଳେ ସମସ୍ତେ କିଣୁଥିଲେ ମୁଁ ବି ଭାଗବତୀ ପଇସା ଦେଇଥିଲି, ତା ହାତରେ ସେଇ ୟୁରିଆ ସାର ହିଁ କିଣିକି ଆଣିଲି।
0: ନିମଯୁକ୍ତ ୟୁରିଆଟି?
1: ହଁ।
0: ଶ୍ରୋତା ବନ୍ଧୁ, ମୁଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ହେଇଛି ନିମଯୁକ୍ତ ୟୁରିଆ, ପୁଣି ଆହୁରି କେତେ କଣ ପ୍ରକାରର
1: ସାର ବାହାରିଲାଣି
0: ବାହାରିଲାଣି କିନ୍ତୁ ବିଶେଷଜ୍ଞଙ୍କର ପରାମର୍ଶ ମୁତାବକ
1: ଆମକୁ ସାର ପ୍ରୟୋଗ କରିବାକୁ ପଡିବ।
0: ଜାଣିଲ ଯୋଉ ଗଣମାମ ପ୍ରତିମା ଦିଦି?
1: ଆଜ୍ଞା।
0: ବହୁତ ଜାଗାରେ ମୁଁ ଦେଖୁଛି ଅଧିକ ଅମଳ ଆଶାରେ ଆମର ଚାଷୀ ଭାଇମାନେ ମନ ଇଚ୍ଛା ସାର ପ୍ରୟୋଗ କରୁଛନ୍ତି।
1: ମନ ଇଚ୍ଛା ସାର ପ୍ରୟୋଗ କଲେ ଗଛ ଗୁଡାକ ମରିଯିବନି, ଚିଷଡି ଯିବନି?
0: ସବୁ ଜାଣିଲା ଭଳିଆ କହୁଛ।
1: ଆଉ
0: ମାନେ
1: ହେଇଟି ଭାଇ, ଦେହକୁ ଯେତିକି ଖାଦ୍ୟ ଦରକାର ସେତିକି ଖାଇବା ନା ନାଇଁ ଅଧିକା ଖାଇଯିବା?
0: ଅଧିକ କଣ, ମୁଁ ଖାଇବା କଣ?
1: ନା ନାଇଁ ମ, ଆପଣ କାଇଁ ଖାଇବେ, ମୁଁ କାଇଁ ଖାଇବି, ଗଛ ଖାଇବା କଥା ପଡିଛି।
0: ଗଛ?
1: ହଁ।
0: ଆଚ୍ଛା, ମାନେ କହିବାର ଉଦ୍ଦେଶ୍ୟ?
1: କହିବାର ଉଦ୍ଦେଶ୍ୟ ଗଛକୁ ଯେତିକି ଖାଦ୍ୟ ସାର ଦରକାର ଆମେ ସେତିକି ଦବା।
0: କେମିତି ଜାଣିବା?
1: ସେଇଟା ଆମ କୃଷି ବିଶେଷଜ୍ଞଙ୍କୁ ପଚାରି ବୁଝିବା।
0: କଥା ପଦେ କହିଲ ଯୋଉ ଆମ ମାଳ ଅପା କଣ?
1: ନାଇଁ ମାଳ ଅପା ନୁହେଁ ମ, ପ୍ରତିମା ଦିଦି।
0: ପ୍ରତିମା ଦିଦି ମୁଣ୍ଡଟା ତ ଯାଇକି ସେ ଭାଗବତୀ ପାଖରେ ରହିଗଲା,
1: ସିଏ ଦବ। ଆପଣ କାଇଁ ବ୍ୟସ୍ତ ହଉଛନ୍ତି?
0: ପଇସା ନେଇଛି ପୁରା।
1: ହଁ, ପଇସାର ସାର କିଣିକି ଦେବେନି?
0: ତୁମେ ବୁଝିପାରିବ ନାହିଁ, ପଇସା ପତ୍ର ସିଆଡେ ବର୍ଷା ହଉଛି, ଜିନିଷ ମିଳିଲା ନାହିଁ ଯୋଉ ଆମ ପ୍ରତିମା ଦିଦି।
1: ଭାଇ ବୁଝିଲେ, ଏତେ ଲୋଭ କଣ ଭଲ? ଜଣେ ପଇସା ନେଇଛି ମାନେ ଦବ କିଣିକି।
0: ମୁଁ ଜାଣିଛି ସିଏ ଦବ, କିନ୍ତୁ ମୋ ହାତକୁ ମୋ ଜିନିଷଟା ନ ଆସିଲା ପର୍ଯ୍ୟନ୍ତ ମୋ ମନଟା ଟିକେ କାଇଁ ସ୍ଥିର ହଉନି।
1: ସେଇଟା ହବ
0: ହବ
1: ହବ,
0: ମାନେ ଆମେ କଣ ଖରାପ ଲୋକ?
1: ନା ନା, ଆପଣ ବହୁତ ଭଲ ଲୋକ,
0: ବହୁତ ଭଲ ଲୋକ।
1: ଜିନିଷଟା ଦେଇଛନ୍ତି ଯେତେବେଳେ ନ ପାଇବା ପର୍ଯ୍ୟନ୍ତ
0: ଆଚ୍ଛା
1: ମନଟା ସେମିତି ହବ?
0: ତେମେ ବି ଗଲା ସେଇ କଥାଟାକୁ ସିଆଡେ ନବେଇ ଦେଲ, ସଞ୍ଜ ଘଡି ପାଗ ଦେଖୁଛ ଏମିତିଆ, ଟିକେ ଗୀତବାଦୀର ବ୍ୟବସ୍ଥା ହୁଅନ୍ତାନି?
1: ନାଇଁ ନାଇଁ, ପଲ୍ଲୀ ଗୀତ ଗୋଟେ ଶୁଣିବା ନା?
0: ଶୁଣିବା
1: ଆଉ
0: ହଉ।

0: ତାହେଲେ ଗୀତଟି ଭଲ ଲାଗିଲା।
1: ହଁ ଭାଇ, ଦିନ ସାରା ଯୋଉ ପଚର ପଚର ବର୍ଷା ଲାଗିଛି ତା ସାଙ୍ଗକୁ ଏ ପଲ୍ଲୀ ଗୀତ ବଢିଆ ଲାଗିଲା।
0: ଭଲ ଲାଗିଲା, କିନ୍ତୁ ପାଠ ଉପରକୁ ଆସିବା
1: ଆସିବା।
0: ହଁ, ସାର ହଉ ଔଷଧ ହଉ, ଏକୁ ତ କଣ ସେମିତି ପ୍ରୟୋଗ କଲେ ଚଳିବ?
1: ନାଇଁ ନାଇଁ, ଆମ କୃଷି ବିଶେଷଜ୍ଞଙ୍କୁ ପଚାରି ବୁଝିବା ନା, ଆଉ ତାଙ୍କ ପରାମର୍ଶ କ୍ରମେ ଯାହା କରିବା
0: ଯାହା କରିବା। କିନ୍ତୁ ଗୋଟାଏ ଜିନିଷ ତମରି ମାନଙ୍କ ପାଖରେ ରହିଗଲା।
1: ପୁଣି କଣ ରହିଗଲା?
0: ପୁଣି ନୁହଁ, ନୂଆ ପୁରା ଜିନିଷଟି ନୂଆ ବୁଝି ରଖିବା ଦରକାର। ପଚାରୁନ କଣ?
1: କୋଉ ନୂଆ ଜିନିଷଟା ରହିଗଲା ଭାଇ କହିଲେ?
0: ଏଇ ଯୋଉ ଯେ ମା ବାପା ହଉ ମାଳ ବାପା ହଉ, ଆମ ସେଇ ଯୋଉ ସବୁ ଅନ୍ୟ ମାନେ ଅଛନ୍ତି ସବୁ ଗୋଷ୍ଠୀ କରିନାହାନ୍ତି?
1: ହଁ ହଁ କରିଛନ୍ତି।
0: ସ୍ୱୟଂ ସହାୟକ ଗୋଷ୍ଠୀ
1: ଆଜ୍ଞା,
0: ଏଇ କଣ ଯାଉଛନ୍ତି ସବୁ ମେଳା ଯାତ୍ରା ଏଠି ସେଠି ସବୁ ତାଙ୍କର କଣ ଷ୍ଟଲ ଖୋଲୁଛନ୍ତି, ଭଲ ରୋଜଗାର କରୁଛନ୍ତି,
1: ତାଙ୍କର ଯାହା ବନଉଛନ୍ତି ବଢି ପାମ୍ପଡ ଅମୁକ ସମୁକ ସେଗୁଡା ବିକୁଛନ୍ତି ବି।
0: ହଁ ହଁ ହଁ, ମାନେ ଘରେ ଜାଣିକି କାମ ବାହାରେ ଜାଣିକି କାମ,
1: ମହିଳା ମାନଙ୍କର ତ ସବୁବେଳେ ବହୁତ କାମ।
0: ବର୍ତ୍ତମାନ ଗୋଟିଏ ପାଠ ଅଛି ଯୋଉଟା ତମକୁ ରୋଜଗାର ବି ଦବ ଏବଂ ଦେହ ପାଇଁ ମଧ୍ୟ ଉପକାରୀ।
1: ରୋଜଗାର ବି ଦବ ପୁଣି ଦେହ ପାଇଁ ବି ଉପକାରୀ, ସେଇଟା କଣ ଭାଇ?
0: ଶତାବରୀ ଚାଷ।
1: ଓହୋ, ପଢିଥିଲି ଭାଇ।
0: ପଢିଥିଲ?
1: ପଢିଥିଲି, କିନ୍ତୁ ତାକୁ କେମିତି ଚାଷ କରନ୍ତି କଣ କରନ୍ତି ସେ ବିଷୟରେ ଟିକେ ଜାଣିନି।
0: ଆଚ୍ଛା, ଆଜି ଆମର କିଷାନବାଣୀ କାର୍ଯ୍ୟକ୍ରମରେ ସେମିତିଆ ଗୋଟିଏ ଉପକାରୀ ବିଷୟ ରହିଛି, ମହିଳାଙ୍କ ସ୍ୱାସ୍ଥ୍ୟ ଓ ଆଞ୍ଚଳିକ ବିକାଶରେ ଶତାବରୀ ଚାଷ।
1: ଜାଣିଛନ୍ତି ଆମ ସହିତ ଆଜି କିଏ ବିଶେଷଜ୍ଞ ଅଛନ୍ତି? ଡକ୍ଟର ସୌରାଜ୍ୟ ଲକ୍ଷ୍ମୀ ନାୟକ।
0: ଆଚ୍ଛା, ତାହେଲେ ଆଲୋଚନା ଆରମ୍ଭ ହଉ, ଶୁଣିବା।
1: ନିଶ୍ଚୟ ଶୁଣିବା ନା। ଆମ ସହିତ ଆଜି ଅଛନ୍ତି ICAR ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଫର ଓମେନ୍ ଇନ୍ ଏଗ୍ରିକଲଚର ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ସୌରାଜ୍ୟ ଲକ୍ଷ୍ମୀ ନାୟକ। ମ୍ୟାଡାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ। ନମସ୍କାର।
2: ନମସ୍କାର ମ୍ୟାଡାମ, ଧନ୍ୟବାଦ।
1: ମ୍ୟାଡାମ ମ୍ୟାଡାମ ବର୍ତ୍ତମାନ ତ ଦେଖୁଛନ୍ତି ଆମ ଦୈନନ୍ଦିନ ଜୀବନ ଏତେ ବ୍ୟସ୍ତବହୁଳ ହେଇଯାଇଛି ଯେ ଆମେ କେହି ବି ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେଇପାରୁନାହୁଁ, ଖାସ କରି ମହିଳାମାନେ ଯେଉଁମାନେ ଉଭୟ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ କାମ କରୁଛନ୍ତି ସେମାନେ ମଧ୍ୟ ନେଇପାରୁ ନାହାନ୍ତି। କିନ୍ତୁ ଆମର ଆଜିର ଯେଉଁ ବିଷୟ ଅଛି ଶତାବରୀ ଉପରେ, ମହିଳା ଆଉ ଶତାବରୀର ପାରସ୍ପରିକ ସମ୍ପର୍କ କ'ଣ, ଶତାବରୀ କେମିତି ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁକା ଜରୁରୀ, କେତେ ଜରୁରୀ, ଶତାବରୀ କାହିଁକି ବ୍ୟବହାର କରିବା, ସେଇଟା ଆମ ଶରୀର ପାଇଁ କେତେ ଜରୁରୀ କ'ଣ, ଟିକେ ଆମମାନଙ୍କୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝାଇ କହିବେ।
2: ଶତାବରୀକୁ ଆମେ ଏମିତି କହିପାରିବା କି ଏଇଟା ଅମୃତ ସମାନ। ଆମର ମହିଳାମାନଙ୍କର ଯେତେ ରୋଗ ହଉଛି, ମେନ୍ସୁରାଲ ସାଇକେଲ ଏପଟ ସେପଟ ହଉଛି, PCOD ଇତ୍ୟାଦି ଏସବୁ ରୋଗ ମଧ୍ୟ ହଉଛି, ଏଇସବୁ ଜିନିଷକୁ ଠିକ କରିବା ପାଇଁକା ଆମେ ଶତାବରୀ ଆଜ ସପ୍ଲିମେଣ୍ଟ ନେଇପାରିବା। କାହିଁକିନା ଶତାବରୀରେ ଗୋଟେ ହରମୋନ ରହୁଛି ମ୍ୟାଡାମ, ଶତାବରୀନ, ତ ସେଟା ଗୋଟେ ସାପୋନିନ, ସେଟା ଆମର ଇଷ୍ଟ୍ରୋଜେନ ହରମୋନ ଭଳିଆ କାମ କରେ ମ୍ୟାଡାମ। ତ ଆମର ଏଇସବୁ ହରମୋନାଲ ଇମ୍ବାଲାନ୍ସକୁ ଠିକ କରିବା ପାଇଁ ଶତାବରୀ କାଫି ହଦ ତକ ଆମକୁ ସାହାଯ୍ୟ କରେ ମ୍ୟାଡାମ। ଏହା ବ୍ୟତୀତ ଆମେ ଶତାବରୀକୁ ଆଜ ଏ ଗାଲାକ୍ଟୋଗଗ୍ ୟୁଜ କରୁ ମ୍ୟାଡାମ। ଗାଲାକ୍ଟୋଗଗ୍ ମାନେ ଯୋଉଟା କୁ କ୍ଷୀର ମିଲ୍କ ସିକ୍ରେସନ ପାଇଁକା ହେଲ୍ପ ହୁଏ। ସାଧାରଣତଃ ଜଣେ ମାତା ପିଲା ଜନ୍ମ କରିବା ପରେ ତାର ଯଦି କ୍ଷୀର କମ ହଉଥାଏ ତ ଡକ୍ଟର ତାକୁ ଶତାବରୀ ସପ୍ଲିମେଣ୍ଟ ଦିଅନ୍ତି। ତ ସେଇ ଯୋଉ ସାପୋନିନ ଯୋଉ ହରମୋନଟା ଅଛି ସେ ଆମର ମିଲ୍କ ସିକ୍ରେଟିଂ ଯୋଉ ହରମୋନ ଅଛି ଇଷ୍ଟ୍ରୋଜେନ, ଗୋଟେ ଫାଇଟୋଷ୍ଟ୍ରୋଜେନ ଭାବରେ କାମ କରେ, ସେ ଯୋଉ ଇଷ୍ଟ୍ରୋଜେନ ହରମୋନଟାକୁ ଷ୍ଟିମୁଲେଟ୍ କରେ, ତ ଆମର ମା ମାନଙ୍କର କ୍ଷୀର ପ୍ରଡକ୍ସନ ବଢିଥାଏ। ଶତାବରୀ କ'ଣ?

0: ଏବଂ ଏହାର ଗୁରୁତ୍ୱ କ'ଣ?
1: ଶତାବରୀ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ଗଛ। ଏହାର ବୈଜ୍ଞାନିକ ନାମ ଆସ୍ପାରାଗସ୍ ରେସମୋସସ୍। ଏହା ଏକ ବହୁବର୍ଷୀୟ ଲତା ଜାତୀୟ ଗଛ ଅଟେ। ଏହାର ଫ୍ଲେସି ଟ୍ୟୁବରସ୍ ରୁଟ୍ ମୁଖ୍ୟତଃ ବ୍ୟବହାର କରାଯାଏ। ଶତାବରୀର ଅନେକ ମୂଳ ଥିବାରୁ ଏହାକୁ ଶତମୂଳି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଶତାବରୀର ବିଶେଷ ଗୁରୁତ୍ୱ ରହିଛି। ପାରମ୍ପରିକ ଭାବେ ଏହାକୁ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଯୋଡ଼ି ଦେଖାଯାଏ। କୃଷି ଦୃଷ୍ଟିରୁ ମଧ୍ୟ ଶତାବରୀ ଏକ ମୂଲ୍ୟବାନ ଫସଲ। ଏହାକୁ ଚାଷ କରି ଚାଷୀମାନେ ଅଧିକ ଆୟର ସୁଯୋଗ ପାଇପାରିବେ।
0: ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଶତାବରୀର ସମ୍ପର୍କ କ'ଣ?
1: ଆୟୁର୍ବେଦରେ ଶତାବରୀକୁ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ଗଛ ଭାବେ ଦେଖାଯାଏ। ପାରମ୍ପରିକ ଭାବେ ଏହାକୁ ମହିଳାଙ୍କ ପାଇଁ ଅମୃତ ବୋଲି ମଧ୍ୟ କୁହାଯାଏ। ଶତାବରୀର ମୂଳରେ ଶତାବରିନ୍ ଭଳି ସାପୋନିନ୍ କମ୍ପାଉଣ୍ଡ ରହିଛି। ଏହି ଉପାଦାନକୁ ନେଇ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଗବେଷଣା ହୋଇଛି। ଏହା ମହିଳାଙ୍କ ହରମୋନ୍ ସନ୍ତୁଳନରେ ସହାୟକ ହୋଇପାରେ। ବିଶେଷ କରି ପ୍ରସବ ପରେ ସ୍ତନ୍ୟପାନ ସମୟରେ କ୍ଷୀର ବଢ଼ାଇବା ପାଇଁ ଶତାବରୀକୁ ପାରମ୍ପରିକ ଭାବେ ଦିଆଯାଏ। ଏହା କ୍ଷୀର ତିଆରିରେ ସହାୟକ ହେଉଥିବା ହରମୋନ୍କୁ ସହାୟତା କରିପାରେ। ଶତାବରୀରେ କ୍ୟାଲସିୟମ, ଆଇରନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ଭଲ ଉପାଦାନ ରହିଛି। ଏହା ଭଲ ହଜମ ଓ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇପାରେ। ସେଥିପାଇଁ ମହିଳାଙ୍କର ସ୍ୱାସ୍ଥ୍ୟ, ପୋଷଣ ଓ ସୁସ୍ଥ ଜୀବନ ପାଇଁ ଶତାବରୀର ବିଶେଷ ଗୁରୁତ୍ୱ ରହିଛି। ତେବେ ଶତାବରୀ କୌଣସି ରୋଗର ନିଶ୍ଚିତ ଔଷଧ ନୁହେଁ ଏବଂ ଡାକ୍ତରୀ ଔଷଧ ବିକଳ୍ପ ମଧ୍ୟ ନୁହେଁ। ଏହାକୁ ଔଷଧ ଭାବେ ବ୍ୟବହାର କରିବା ପୂର୍ବରୁ ଡାକ୍ତର ବା ଆୟୁର୍ବେଦ ଜାଣିଥିବା ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
0: ମ୍ୟାଡାମ, ମହିଳାଙ୍କ ବ୍ୟତୀତ ପୁରୁଷ କିମ୍ବା ପିଲାମାନେ ମଧ୍ୟ ଶତାବରୀ ନେଇପାରିବେ କି?
1: ହଁ, ପୁରୁଷମାନେ ମଧ୍ୟ ଏହାକୁ ନେଇପାରିବେ। ପାରମ୍ପରିକ ଭାବେ ଶତାବରୀକୁ ଶରୀରକୁ ପୋଷଣ ଓ ଶକ୍ତି ଦେବା ପାଇଁ ବ୍ୟବହାର କରାଯାଏ। ଶତାବରୀ ପାଉଡରକୁ ହାଲୁକା ଗରମ ପାଣି ବା କ୍ଷୀର ସହିତ ନିଆଯାଇପାରେ। ଏକ ଚାମଚ ଶତାବରୀ ପାଉଡରକୁ ହାଲୁକା ଗରମ ପାଣି ବା କ୍ଷୀର ସହିତ ମିଶାଇ ଶୋଇବା ପୂର୍ବରୁ ନିଆଯାଏ। ପିଲାମାନଙ୍କୁ ଦେବା ସମୟରେ ତେବେ ବିଶେଷ ସାବଧାନତା ଆବଶ୍ୟକ। ପିଲାଙ୍କ ବୟସ ଓ ସ୍ୱାସ୍ଥ୍ୟ ଅନୁସାରେ ପରିମାଣ ଭିନ୍ନ ହୋଇଥାଏ। ତେଣୁ ପିଲାଙ୍କ ଶତାବରୀ ଦେବା ପୂର୍ବରୁ ଡାକ୍ତର ବା ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
0: ଯାହାଙ୍କର କମ୍ ଜମି ଅଛି ସେମାନେ କ'ଣ ଶତାବରୀ ଚାଷ କରିପାରିବେ?
1: ହଁ, କମ୍ ଜମି ଥିବା ଚାଷୀମାନେ ମଧ୍ୟ ଶତାବରୀ ଚାଷ କରିପାରିବେ। ଶତାବରୀ ଏକ ଲତା ଜାତୀୟ ଗଛ ହୋଇଥିବାରୁ ଏହାକୁ ଉପଯୁକ୍ତ ସହାୟତା ଦେଇ ବଢ଼ାଇ ପାରିବେ। ଜମିର ସୀମା ବାଡ଼ ପାଖରେ ଶତାବରୀ ଚାଷ କରିପାରିବେ। ଏହାକୁ ଫଳ ବଗିଚା ବା ଅନ୍ୟ ଫସଲ ସହିତ ଅନ୍ତ ଫସଲ ବା ଇଣ୍ଟରକ୍ରପିଂ ଭାବେ ମଧ୍ୟ ଚାଷ କରିହେବ। ତେଣୁ କମ୍ ଜମି ଥିଲେ ମଧ୍ୟ ଉପଲବ୍ଧ ସ୍ଥାନର ସଠିକ୍ ବ୍ୟବହାର କରି ଶତାବରୀ ଚାଷ କରିବାର ସୁବିଧା ରହିଛି।
0: ଓଡ଼ିଶାର ଜଳବାୟୁ ଶତାବରୀ ଚାଷ ପାଇଁ ଉପଯୁକ୍ତ କି?
1: ହଁ, ଓଡ଼ିଶାର ଜଳବାୟୁରେ ଶତାବରୀ ଚାଷ କରିବାର ସୁଯୋଗ ରହିଛି। ଶତାବରୀ ପାଇଁ ହାଲୁକା ଓ ଉର୍ବର ମାଟି ସହିତ ଭଲ ପାଣି ନିଷ୍କାସନ ଥିବା ଜମି ଭଲ। ଜମିରେ ପାଣି ଜମି ରହିବା ଉଚିତ ନୁହଁ। ତେଣୁ ଉପଯୁକ୍ତ ମାଟି, ଭଲ ଜଳ ନିଷ୍କାସନ ଏବଂ ଠିକ୍ ପରିଚାଳନା ଥିଲେ ଓଡ଼ିଶାରେ ଶତାବରୀ ଚାଷ କରାଯାଇ ପାରିବ।
0: ମ୍ୟାଡାମ, ଶତାବରୀ ଚାଷରେ ଚାଷୀମାନେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ, ଟିକେ ସେ ବିଷୟରେ ଆମକୁ କହିବେ?
1: ଶତାବରୀ ଚାଷରେ ପ୍ରଥମେ ଭଲ ମଞ୍ଜି ଓ ସୁସ୍ଥ ଚାରା ବ୍ୟବହାର କରିବା ଜରୁରୀ। ହାଲୁକା, ଉର୍ବର ଏବଂ ଭଲ ପାଣି ନିଷ୍କାସନ ହେଉଥିବା ମାଟି ଜରୁରୀ। ସାଧାରଣତଃ 2 ଫୁଟ ବ୍ୟବଧାନରେ ଶତାବରୀ ଲଗାଯାଇ ପାରିବ। ଅନାବଶ୍ୟକ ଗଛ ହଟାଇବା, ଆବଶ୍ୟକ ଅନୁସାରେ ସାର ଦେବା ଏବଂ ମାଟି ଉପରେ ଶୁଖିଲା ପତ୍ର ବା ଅନ୍ୟ ଜୈବିକ ପଦାର୍ଥ ଦେଇ ଢାଙ୍କି ରଖିବା ଭଲ। ଶତାବରୀ ପାଇଁ ଅଧିକ ପାଣିର ଆବଶ୍ୟକତା ନଥାଏ, କିନ୍ତୁ ମାଟିରେ ଆର୍ଦ୍ରତା ବହୁତ କମିଗଲେ ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ। ସବୁଠାରୁ ଜରୁରୀ କଥା ହେଉଛି ଜମିରେ ପାଣି ଜମି ନ ରହିବା ଉଚିତ।
0: ଶତାବରୀର ଚାରା କିପରି ପ୍ରସ୍ତୁତ କରାଯାଏ ସେ ବିଷୟରେ ଟିକେ କହିବେ?
1: ଶତାବରୀ ମୁଖ୍ୟତଃ ମଞ୍ଜିରୁ ଚାରା ପ୍ରସ୍ତୁତ କରି ଚାଷ କରାଯାଏ। ଭଲ ମଞ୍ଜି ନେଇ ପ୍ରଥମେ ରାତି ସାରା ପାଣିରେ ଭିଜାଇ ରଖିଲେ ଅଙ୍କୁର ହେବାର ସହାୟତା ମିଳେ। 5% ଗୋମୂତ୍ର ମଞ୍ଜିରେ ଭିଜାଇ ରଖିଲେ ମଧ୍ୟ ଦେଖାଯାଇଛି ତାର ଜର୍ମିନେସନ ପରସେଣ୍ଟେଜ ବଢେ। ସାଧାରଣତଃ ମଞ୍ଜି ବୁଣିବାର 10-15 ଦିନ ଭିତରେ ଅଙ୍କୁର ବାହାରିଥାଏ। ନର୍ସରୀରେ ପ୍ରାୟ 2 ମାସ ଯତ୍ନ ନେବା ପରେ ଚାରା ମୁଖ୍ୟ ଜମିରେ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ। ଶତାବରୀକୁ ମଞ୍ଜିରୁ କିମ୍ବା ମୂଳରୁ ମଧ୍ୟ ବଢାଇ ଯାଇପାରିବ, କିନ୍ତୁ ମୂଳ ହିଁ ମୁଖ୍ୟ ଅର୍ଥକାରୀ ଅଂଶ ହୋଇଥିବାରୁ ବ୍ୟବସାୟିକ ଚାଷରେ ମଞ୍ଜି ମାଧ୍ୟମରେ ଚାରା ପ୍ରସ୍ତୁତ କରିବା ଅଧିକ ପ୍ରଚଳିତ। ଶତାବରୀ ସାଧାରଣତଃ ରୋପଣ ପରେ 18-24 ମାସରେ ଅମଳ କରାଯାଏ। ଯେତେବେଳେ ଗଛର ପତ୍ର ହଳଦିଆ ହୋଇ ଶୁଖିବା ଆରମ୍ଭ କରେ ଏବଂ ଗଛର ବୃଦ୍ଧି କମିଯାଏ ସେତେବେଳେ ମୂଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ମୂଳକୁ ସାବଧାନରେ ଖୋଳି ବାହାର କରି ଭଲ ଭାବରେ ସଫା କରି ଶୁଖାଇ ସଂରକ୍ଷଣ କରିବା ଉଚିତ।
0: ଶତାବରୀ ଚାଷରେ ମହିଳାମାନେ କିପରି ଅଧିକ ଲାଭ ପାଇପାରିବେ?
1: ଶତାବରୀ ଏକ ବହୁ

0: ଆକର୍ଷୀୟ ଓ ସହନଶୀଳ ଗଛ ଅଟେ, ଯେଉଁଟାକୁ ଆମେ କ୍ଲାଇମେଟ୍ ରେଜିଲିଏଣ୍ଟ ମଧ୍ୟ କହୁ। ଏଥିରେ ସାଧାରଣତଃ କୀଟପତଙ୍ଗ ଓ ରୋଗର ଆକ୍ରମଣ କମ୍ ଦେଖାଯାଏ ଏବଂ ଏହା ଏକ ପେରିନିଆଲ ପ୍ଲାଣ୍ଟ ହୋଇଥିବାରୁ ବାରମ୍ବାର ଚାଷ କାମ କରିବାକୁ ପଡ଼େ ନାହିଁ। ଏହାକୁ ଫଳ ଓ ପନିପରିବା ଚାଷ ସହିତ ଅନ୍ତଃ ଫସଲ ଭାବରେ ଚାଷ କଲେ ଖାଲି ଜାଗାର ଉପଯୋଗ ହୋଇପାରିବ ଏବଂ କମ୍ ପରିଶ୍ରମରେ ଅଧିକ ଆୟର ସୁଯୋଗ ମିଳିପାରିବ। ମହିଳାମାନେ ଶତାବରୀର ନର୍ସରୀ ପ୍ରସ୍ତୁତ କରି ଚାରା ବିକ୍ରି କରିପାରିବେ। ଅମଳ ପରେ ମୂଳକୁ ସଫା କରିବା, ଚୋପା ଛଡ଼ାଇବା, ଶୁଖାଇବା, ପାଉଡର କରିବା ଭଳି କାମ ମଧ୍ୟ କରିପାରିବେ। କଞ୍ଚା ଶତାବରୀର ମୂଳ ବିକ୍ରି କରିବା ଅପେକ୍ଷା ଶତାବରୀରୁ ମୂଲ୍ୟବର୍ଦ୍ଧିତ ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କରିବାକୁ ପରାମର୍ଶ ଦିଆଯାଏ, କାରଣ ଏହା ଚାଷୀକୁ ଅଧିକ ଆୟ ପାଇବାର ସୁଯୋଗ ଦେଇଥାଏ।
1: ମ୍ୟାଡାମ, ଶତାବରୀ ଉତ୍ପାଦକୁ ମହିଳାମାନେ କିପରି ବଜାରକୁ ନେଇପାରିବେ?
0: ଶତାବରୀ ଚାଷ କରିବା ପୂର୍ବରୁ ବଜାର ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ଆମ ଆଇସିଆର୍ ସିଭା ପକ୍ଷରୁ ବେଦାୟନା ଆୟୁର୍ବେଦ ଖୋର୍ଦ୍ଧା ସ୍ଥିତ ଏକ କମ୍ପାନୀ ସହିତ ଏକ ମେମୋରାଣ୍ଡମ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ MOU ହୋଇଛି। ଆମ ପ୍ରୋଜେକ୍ଟ ଅଞ୍ଚଳ ଯେଉଁଟାକି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏବେ ଚାଲିଛି, ମହିଳା ଚାଷୀମାନଙ୍କ ପାଇଁ ଶତାବରୀର ବାଇବ୍ୟାକ୍ ବ୍ୟବସ୍ଥା କରିବାର ଆମେ ପ୍ରୟାସ କରିଛୁ। ଅର୍ଥାତ୍ ଚାଷୀମାନେ ଉତ୍ପାଦନ କରିଥିବା ଶତାବରୀକୁ କମ୍ପାନୀ ସିଧାସଳଖ କିଣିବାର ସୁଯୋଗ ପାଇପାରିବେ। ମହିଳାମାନେ SHG ବା FPO ମାଧ୍ୟମରେ ଏକାଠି ହୋଇ ଉତ୍ପାଦ ସଂଗ୍ରହ କରି ବଲ୍କରେ ବିକ୍ରି କରିପାରିବେ। ଉତ୍ପାଦନ ବଢ଼ିଲେ ଅନ୍ୟ ରାଜ୍ୟର ବଡ଼ କ୍ରେତାଙ୍କ ସହିତ ମଧ୍ୟ ବଜାର ସଂଯୋଗ କରାଯାଇପାରିବ। ତେଣୁ ମୋର ପରାମର୍ଶ ହେଉଛି, ଏକାକୀ ନୁହେଁ, ଏକାଠି ହୋଇ ଉତ୍ପାଦନ କରନ୍ତୁ, ଉତ୍ପାଦ ସଂଗ୍ରହ କରନ୍ତୁ ଏବଂ ବଡ଼ ବଜାର ସହିତ ଯୋଡ଼ି ହୁଅନ୍ତୁ।
1: ଶତାବରୀ ଚାଷ ମହିଳା ସଶକ୍ତିକରଣରେ କିପରି ସହାୟକ ହୋଇପାରିବ, ସେ ଉପରେ ଟିକେ ଆମକୁ କହିବେ?
0: ମହିଳା ସଶକ୍ତିକରଣ କେବଳ ଆମ ଆୟ ବଢ଼ିବାରେ ସୀମିତ ନୁହେଁ, ଜ୍ଞାନ ଓ ଦକ୍ଷତା ବଢ଼ିବା, ବଜାର ସହିତ ଯୋଡ଼ି ହେବା ଏବଂ ପରିବାରର ଆର୍ଥିକ ନିଷ୍ପତ୍ତିରେ ଅଂଶ ନେବା ମଧ୍ୟ ଏହାର ଏକ ଅଂଶ। ଶତାବରୀ ଚାଷରେ ମହିଳାମାନେ ନର୍ସରୀ ଠାରୁ ଆରମ୍ଭ କରି ଚାଷ, ଅମଳ, ମୂଳ ସଫା କରିବା, ଶୁଖାଇବା, ପାଉଡର ପ୍ରସ୍ତୁତି, ମୂଲ୍ୟଯୁକ୍ତ ଉତ୍ପାଦ ତିଆରି କରିବା ଓ ବିକ୍ରି ପର୍ଯ୍ୟନ୍ତ ବିଭିନ୍ନ କାମରେ ଜଡ଼ିତ ହୋଇପାରିବେ। ଏହା ମାଧ୍ୟମରେ ସେମାନେ ନୂଆ ଜ୍ଞାନ ଓ ଦକ୍ଷତା ଶିଖିବେ, ନିଜେ ଆୟ କରିବେ ଏବଂ ବଜାର ସହିତ ଯୋଡ଼ି ହେବେ। ତେଣୁ ଶତାବରୀ କେବଳ ଏକ ଔଷଧୀୟ ଫସଲ ନୁହେଁ, ଠିକ୍ ଯୋଜନା, ଦକ୍ଷତା ଓ ବଜାର ସଂଯୋଗ ଥିଲେ ଏହା ମହିଳାଙ୍କର ଆର୍ଥିକ ସଶକ୍ତିକରଣ ଏକ ସୁଯୋଗ ହୋଇପାରେ।
1: ଶତାବରୀ ଚାଷ କରିବାକୁ ଚାହୁଁଥିବା ମହିଳା ଚାଷୀଙ୍କ ପାଇଁ ଆପଣଙ୍କ ମୁଖ୍ୟ ପରାମର୍ଶ କ'ଣ?
0: ପ୍ରଥମେ ଜାଣନ୍ତୁ, ତାପରେ ଚାଷ କରନ୍ତୁ ଏବଂ ବଜାର ସହିତ ଯୋଡ଼ି ହୋଇ ଆଗକୁ ବଢ଼ନ୍ତୁ। ପ୍ରଥମେ ଛୋଟ ଅଞ୍ଚଳରେ ଚାଷ କରି ଅଭିଜ୍ଞତା ହାସଲ କରନ୍ତୁ, ଭଲ ଗୁଣବତ୍ତା ମଞ୍ଜି ବା ଚାରା ନିଅନ୍ତୁ, ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ ଏବଂ ଅମଳ ପୂର୍ବରୁ ପସିବଲ ମାର୍କେଟ ଆଣ୍ଡ ବାୟର ବିଷୟରେ ଜାଣନ୍ତୁ।
1: ମ୍ୟାଡାମ, ଶତାବରୀ ଚାଷରୁ ନିଶ୍ଚିତ ଭାବରେ ଅଧିକ ଆୟ ମିଳିପାରିବ କି?
0: ହଁ, ଶତାବରୀ ଚାଷରୁ ଭଲ ଆୟର ସୁଯୋଗ ରହିଛି। ଏଥିରେ ଅଧିକ ଇନପୁଟ କିମ୍ବା ବିଶେଷ ଚାଷ କାମର ଆବଶ୍ୟକତା ନଥାଏ। ଫଳ ବଗିଚା, ପନିପରିବା ଜମି କିମ୍ବା ଜମିର ସୀମାରେ ମଧ୍ୟ ଏହାକୁ ଅନ୍ତ ଫସଲ ଭାବେ ଚାଷ କରିପାରିବେ। 2 ଫୁଟ ବ୍ୟବଧାନରେ 1 ଏକର ଜମିରେ ପ୍ରାୟ 10,000 ଗଛ ରହିପାରିବ। ଅର୍ଥାତ୍ ପ୍ରତି ଗଛରୁ ହାରାହାରି 1 କିଲୋଗ୍ରାମ ତାଜା ମୂଳ ମିଳିଲେ ପ୍ରାୟ 10 ଟନ୍ ତାଜା ମୂଳ ମିଳିପାରେ। ଶୁଖାଇବା ପରେ ଏହାର ଓଜନ ପ୍ରାୟ 2 ଟନ୍ ହୋଇପାରେ। ଉଦାହରଣ ସ୍ୱରୂପ, ଶୁଖିଲା ମୂଳର ଦର କିଲୋ ପିଛା 200 ଟଙ୍କା ହେଲେ 2 ଟନ୍ ଶୁଖିଲା ମୂଳରୁ ପ୍ରାୟ 4 ଲକ୍ଷ ଟଙ୍କା ମୋଟ ଆୟ ହୋଇପାରେ। ତେବେ ଏହା ଏକ ଆନୁମାନିକ ହିସାବ। ପ୍ରକୃତ ଆୟ ଉତ୍ପାଦନ ଗୁଣବତ୍ତା, ଚାଷ ଖର୍ଚ୍ଚ ଓ ବଜାର ଦର ଉପରେ ନିର୍ଭର କରିବ। ତେଣୁ ଚାଷ ପୂର୍ବରୁ ବଜାର ଓ କ୍ରେତାଙ୍କ ବିଷୟରେ ନିଶ୍ଚିତ ତଥ୍ୟ ନେବା ଜରୁରୀ। ଏହା ଛଡ଼ା ଶତାବରୀରେ ଆମର ଗୋଟେ ମ୍ୟୁସିଲେଜ ପଦାର୍ଥ ଅଛି, ଯୋଉଟାକି ଆମର ଗଟ୍ ହେଲ୍ଥ କୁ ହେଲ୍ପ କରେ, ତ ଆମର ଡାଇଜେସନ ଭଲ ହୁଏ। ଏହା ସହିତ ଆମର ଶତାବରୀରେ ଆଇରନ୍ ଅଛି, କ୍ୟାଲସିୟମ ଅଛି, ଆଣ୍ଟିଅକ୍ସିଡାଣ୍ଟ ଅଛି, ତ ଆମର ଏଇଟା ଓଭରଅଲ ଇମ୍ୟୁନ ସିଷ୍ଟମ କୁ ବି ବୃଦ୍ଧି କରିବା ପାଇଁ କା ଶତାବରୀ ଆମକୁ ସାହାଯ୍ୟ କରେ। ତେବେ ଶତାବରୀ କୁ ଆମେ ଜେନେରାଲି 1 ସ୍ପୁନ୍ ଡେଲି ନେଇପାରିବା, ତାଠୁ ଅଧିକା ନେଲେ ମେ ବି ତାର କିଛି ସାଇଡ ଇଫେକ୍ଟ ଥିବ, ବଟ୍ 3-5 ଗ୍ରାମ ରେକମେଣ୍ଡେଡ ଅଛି। ତ ଏଇଟାକୁ ଆମେ କେମିତି ନବା, 1 ସ୍ପୁନ୍ ଶତାବରୀ ପାଉଡର ଗରମ ପାଣି କିମ୍ବା ହାଲକା ଉଷୁମ ମିଲ୍କ ସହିତ ରାତିରେ ଶୋଇବା ପୂର୍ବରୁ ନେଇପାରିବା।
1: ଆମେ ଶତାବରୀ

0: ବ୍ୟବହାର କରିବା ପୂର୍ବରୁ କଣ କଣ ସତର୍କତା ସବୁ ଅବଲମ୍ବନ କରିବା ଉଚିତ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ କହିବେ।
1: ବିଶେଷ କରି ଗର୍ଭବତୀ ଏବଂ କୌଣସି ରୋଗର ଚିକିତ୍ସା ନେଉଥିବା କିମ୍ବା ନିୟମିତ ଔଷଧ ଖାଉଥିବା ମହିଳା ଡାକ୍ତର କିମ୍ବା ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ।
0: ମ୍ୟାଡାମ ଆପଣ ଆମ ଆଲୋଚନାକୁ ଆସିଲେ ଏବଂ ଶତାବରୀର ଉପାଦେୟତା ବିଷୟରେ ଆମକୁ କହିଲେ। ବଜାର ସଂଯୋଗ ମାଧ୍ୟମରେ ମହିଳାମାନଙ୍କ ଜୀବିକା ପାଇଁ ଏହାର ସୁଯୋଗ ବହୁତ କିଛି ଉପରେ ଆପଣ ଆଜି ଆଲୋକପାତ କଲେ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଧନ୍ୟବାଦ। ନମସ୍କାର। ଭାଇ ଗୋଟେ କଥା ରହିଗଲା, ଆମେ ତ ଶତାବରୀ ବିଷୟରେ ସବୁ କଥା ଜାଣିଲେ, ମହିଳାମାନଙ୍କ ପାଇଁ ବହୁତ ଉପକାରୀ, ତା ସହିତ ଆମର ବାଳକ ବାଳିକା ଆଉ ପୁରୁଷ ମାନଙ୍କ ପାଇଁ ବି ଉପକାରୀ
2: ଉପକାରୀ।
0: ଆଉ ଇଏ ଗୋଟେ ଏମିତି ଜିନିଷ ବି ଆ ପାଇଁ ଆମକୁ ବହୁତ ଗୁଡ଼େ ଚାଷ ଜମି ବି ଦରକାର
2: ନାହିଁ।
0: ଆମେ ଚାହିଁଲେ ଆମେ ଯୋଉମାନେ ସହରରେ ବାସ କରୁଛେ ତାକୁ ଆମର ରୁପଟପ୍ରେ ବି ଲଗାଇ ପାରିବା। ହଁ, ଏଇ ଛାତ ଉପରେ ଟିକେ ଯଦି ଆପଣଙ୍କର ଜାଗା ଅଛି ବା ଫୁଲ କୁଣ୍ଡ ରଖିଛନ୍ତି ସେଥିରେ ବି ଆପଣ କରିପାରିବେ।
2: ଆରେ ବାହା, କେଡେ ବଢିଆ କଥା! ଆଉ ମୋ ସାନ ପୁଅଟା ତ ରହୁଛି ବାହାରେ, ତାକୁ କହିବି ତାରି ଛାତ ଉପରେ ଲଗେଇ ଦବ, ଗଲା ପଇସା ପରେ ପଇସା, ପଇସା ପରେ ପଇସା, ଆଉ ମୋର ଚିନ୍ତା ଅର୍ଥ ନାହିଁ।
0: ପଇସା ନୁହେଁ ଭାଇ, ବର୍ତ୍ତମାନ ଯେତିକି ଆମର ସ୍ୱାସ୍ଥ୍ୟଗତ ସମସ୍ୟା ହେଲାଣି ଆମେ କେହି ବସିକି ସ୍ୱାସ୍ଥ୍ୟର ଯତ୍ନ ନେଇପାରିବାନି।
2: ବୁଝିଲି, ପାଠ ବୁଝିଲି ମହାଶୟ, କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ। ଶ୍ରୋତା ବନ୍ଧୁ, କାମେରାକୁ ସବୁ ଲଗେଇବା ଆମ ଅନୁଷ୍ଠାନ ତରଫରୁ।
0: ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ।
2: ହଉ, ଯାହା ଯେମିତି ମୋର ତୋଳାତୋଳି ହେଇଥିଲା, ବିକ୍ରି ବଟା ହବ, କଣ କୁଆଡେ କେମିତି ଆସିବ, ମନଟା ଜାଣିକି ସେଇଆଡେ ରହିଗଲା। ଆଉ
0: ମନ ପୁଣି କୋଉଠି ରହିଗଲା, ସେଇ ସାର ନା ଆଉ କଣ?
2: ନାଇଁ, ମୋ ସାର କଥା ନୁହଁ, ଭାଗବତିଆ ତ ଆସିବ, ବଜାର ଦର, ବଜାର ଦରଟା ଜାଣିବା
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଯେ ତମେ ଆଜି ଏଇ ବର୍ଷା ପାଗରେ ଆଇଲ, ପିଲାମାନଙ୍କୁ ପାଠ ପଢେଇଲ, ପୁଣି କାଲି ଆଡକୁ ପୁଣି ପାଣିପାଗ କେମିତି କଣ ରହିବ ଜାଣିବା ନା ନାହିଁ?
0: ନାଇଁ ଜାଣିବା ନା, ପାଣିପାଗଟା ନ ଜାଣିଲେ କେମିତି ହବ?
2: ଓହୋ, ପାଣିପାଗ ବିଷୟରେ ଟିକେ ଖବର ରଖିବା ଆଉ କଣ?
0: ନିହାତି ନିହାତି ଭାଇ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର 13 ଜିଲ୍ଲାକୁ ଆଗାମୀ 24 ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ଉପସ୍ଥାପନା ଦେବୀପ୍ରସାଦ ମହାନ୍ତି ଏବଂ ପ୍ରତିମା ଦାସ, ପ୍ରଯୋଜନା ରାଜୀବ କୁମାର ମହନ୍ତ।

0: আকাশবাণী কটক।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା, ସମୟ ରାତି 8:00। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିଅମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, କେତେଗୋଟି ଦେଶବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଦେଶବନ୍ଦନା ଶୁଣନ୍ତୁ, ସ୍ନେହଲତା ମହାନ୍ତିଙ୍କ ରଚନାରୁ, ମିଳିତ କଣ୍ଠରେ ଗାଇଛନ୍ତି ଶିଳ୍ପୀ।

ଶୁଣୁଥିଲେ କେତେ ଗୋଟି ଦେଶ ବନ୍ଧନ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତେ ଗୋଟି ହିନ୍ଦୀ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣନ୍ତୁ ଜଗତଜିତ ସିଂଙ୍କ କଣ୍ଠରୁ।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ ଭକ୍ତିଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 8:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶୁଣନ୍ତୁ ଡନ୍ ଚଳଚ୍ଚିତ୍ରରୁ ଗାଇଛନ୍ତି କିଶୋର କୁମାର, ଗୀତ ରଚନା ଅଞ୍ଜନ, ସଙ୍ଗୀତ ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ। ଏହି ଗୀତଟିକୁ ଅନୁରୋଧ କରିଛନ୍ତି ସମୃଦ୍ଧି ମିଶ୍ର, ସ୍ନେହସ୍ମୃତି ମିଶ୍ର, ବିଦ୍ୱାନ ଶ୍ରୀ ପଣ୍ଡା, ଜାହ୍ନବୀ ମିଶ୍ର, ବିନୋଦ ବିହାରୀ ମିଶ୍ର ଓ ଚନ୍ଦନ ମିଶ୍ର, ହିଲ୍ଟାଉନ୍ ଭବାନୀପାଟଣାରୁ। ତାଙ୍କ ଅନୁରୋଧର ଗୀତ ଶୁଣନ୍ତୁ ଡନ୍ କଥାଚିତ୍ରରୁ।

ଶୁଣୁଥିଲେ ଅନୁରୋଧରେ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 10:30। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ଏଥିରେ ଶୁଣିପାରିବେ ରାଗ କଳାବତୀ।

25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 9:45 ପ୍ରଚାର କରିବୁ କେତେଗୋଟି ଓଡ଼ିଆ କଥାଚିତ ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ରହିଛି ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲିର ପ୍ରଥମ ଅଧିବେଶନ ପ୍ରାତଃ 5:55 ସେତେବେଳେ ଯାଏଁ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦୀ।

ଶାନ୍ତନୁ କୁମାର ରଥ। ସକାଳ 9ଟାରେ ରହିଛି କେତେଗୁଡ଼ିଏ ହିନ୍ଦୀ କଥାଚିତ୍ର ଗୀତ। 9:10 ଶୁଣିପାରିବେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 9:45 ପ୍ରଚାର କରିବୁ କେତେଗୋଟି ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ରହିଛି ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲିର ପ୍ରଥମ ଅଧିବେଶନ ପ୍ରାତଃ 5:55 ସେତେବେଳେ ଯାଏଁ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦୀ।